ଆକାଶବାଣୀ ବାରିପଦା, ଆଜି ବୁଧବାର 1948 ଶତାବ୍ଦୀର ଜ୍ୟେଷ୍ଠ 13 ଦିନ, ତଦନୁଯାୟୀ ଇଂରାଜୀ 2026 ମସିହା ଜୁନ୍ ମାସ 3 ତାରିଖ। ଆମର ଅଗଣିତ ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ପ୍ରଭାତୀ ଅଭିନନ୍ଦନ ଜଣାଇ

ଆରମ୍ଭ କରୁଛୁ ଆଜିର ଅପରାଧ ତଥା ପ୍ରଥମ ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ। ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ 5:57।

ନିରର୍ଥକ କହିବା ଠାରୁ ନିରବତା ଭଲ, ନିରବତା ଠାରୁ ଶ୍ରେଷ୍ଠ ସତ୍ୟ କହିବା, ଏବଂ ତାହାଠାରୁ ମଧ୍ୟ ଶ୍ରେଷ୍ଠ ବୁଝି ବିଚାରି ପ୍ରିୟ ଏବଂ ଧର୍ମସଙ୍ଗତ କଥା କହିବା।

ଶ୍ରୋତା ବନ୍ଧୁ, ଆପଣମାନେ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ। ବନ୍ଦନାର ପରବର୍ତ୍ତୀ କଣ୍ଠଶିଳ୍ପୀ ଶାନ୍ତିଲତା ପାରିକ, କଣ୍ଠରେ ନନ୍ଦକିଶୋର ସିଂଙ୍କର ଗୀତ ରଚନା।

ଆକାଶବାଣୀ ବାରିପଦା, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା, ପରେ ପରେ ଶ୍ରୀମଦ୍ ଭାଗବତ। ଆସନ୍ତୁ ଶୁଣିବା ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

0: ବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ଶୁଣନ୍ତୁ, ଅନୁଚିନ୍ତା ନିବେଦନ କରିଛନ୍ତି ଗୁରୁପ୍ରସାଦ ମହାପାତ୍ର।

ସଜ ସକାଳରେ ଆପଣମାନଙ୍କୁ ସଶ୍ରଦ୍ଧ ପ୍ରଣାମ ଶ୍ରୋତା ବନ୍ଧୁ। ମଣିଷ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ବାସ୍ତବ ଦିଗଟି ହେଲା ପ୍ରତ୍ୟେକ ପରିସ୍ଥିତିକୁ ସାମ୍ନା କରିବା। ଆମେ ତ ଜାଣିଛେ, ଛାତ୍ରଟିଏ ସ୍କୁଲରେ ନାମ ଲେଖାଇବା ପରେ ତାକୁ ସ୍କୁଲର ନିୟମ ଅନୁଯାୟୀ ପାଠ ପଢ଼ିବାକୁ ପଡ଼ିବ, ସେ ପାଠ ସହଜ ହେଉ ବା କଷ୍ଟ ହେଉ। ସଂସାରରେ ଜନ୍ମ ହେବା ପରେ ପ୍ରତ୍ୟେକ ଜୀବକୁ ପ୍ରକୃତିର ନିୟମ ଅନୁଯାୟୀ ଖରା, ବର୍ଷା, ଶୀତ, ବସନ୍ତ ଇତ୍ୟାଦିକୁ ଅନୁଭବ କରିବାକୁ ପଡ଼ିବ, ତାହା ସୁଖକର ହେଉ ବା ଦୁଃଖଦାୟକ ହେଉ। ଅନୁରୂପ ଭାବରେ ମଣିଷର ସାମାଜିକ ଜୀବନଧାରାରେ ଅନୁଭୂତ ହେଉଥିବା ସୁଖ ଦୁଃଖ, ମାନ ଅପମାନ, ଜୟ ପରାଜୟ ଇତ୍ୟାଦିକୁ ଜୀବନର ଗୋଟିଏ ଗୋଟିଏ ଅଙ୍ଗ ବୋଲି ବିଚାର କରିବାକୁ ପଡ଼ିବ। ଜୀବନ ପୁସ୍ତକର ପ୍ରତ୍ୟେକ ପୃଷ୍ଠାକୁ ପଢ଼ିବା, ବୁଝିବା ଏବଂ ଅନୁଭବରେ ଆସୁଥିବା ପ୍ରତ୍ୟେକ ଆବେଗଗୁଡ଼ିକୁ ଆପଣାର କରି ତା ମଧ୍ୟରୁ ନିଜ ପାଇଁ ନିଜେ ବଞ୍ଚିବାର ମାର୍ଗ ପ୍ରସ୍ତୁତ କରିବାର ଅନ୍ୟ ନାମ ହିଁ ବିଚାର। ସେଇଥିପାଇଁ ତ କୁହାଯାଏ, ତାଲା ଖୋଲିବାକୁ ଚାବିଟିଏ ଲୋଡ଼ା, ଅଙ୍କ କଷିବାକୁ ସୂତ୍ର, କଲମ ଚାଲିବା ପାଇଁ ଲୋଡ଼ା କାଳି, ଭୋଜନ ପାଇଁ କି ପାତ୍ର। ଜୀବନ ପାଇଁ ବିଚାର, ବିଚାର ବିହୀନେ ମଣିଷ ପଣିଆ, ଚହଲା ପାଣିର ଗାର। ଫୁଲର ସୁବାସ ଫୁଲକୁ ଆଦରଯୁକ୍ତ କରେ।

0: ଫଳର ସ୍ୱାଦ ଫଳକୁ ମୂଲ୍ୟଯୁକ୍ତ କରେ, ମଣିଷର ବିଚାର ମଣିଷକୁ ସମ୍ମାନଯୁକ୍ତ କରେ, କିନ୍ତୁ ବେଳେବେଳେ ଫୁଲ ଓ ଫଳକୁ କୀଟପତଙ୍ଗମାନେ ନଷ୍ଟ କଲା ପରି ମଣିଷ ଭିତରେ ଥିବା ଈର୍ଷା ଅସୂୟା ପରି ଦୁର୍ଗୁଣ ମଣିଷର ବିଚାର ଶକ୍ତିକୁ ନଷ୍ଟ କରେ ଏବଂ ମଣିଷକୁ ଏକ ବିଳମ୍ବିତ ଅବସ୍ଥାରେ ପକାଏ। ସମୟକ୍ରମେ ଈର୍ଷାଳୁ ମଣିଷଟି ନିଜର ସୁଖ ଓ ସଫଳତାରେ ଯେତିକି ଆନନ୍ଦ ପାଏ, ଅନ୍ୟର ସୁଖ ଓ ସଫଳତା ଦେଖି ବେଶି ଦୁଃଖୀ ହୋଇଯାଏ। ଏପରିକି ଅନେକ ସମୟରେ ନିଜର ଈର୍ଷା ଅସୂୟା ଜନିତ ଦୁର୍ବୁଦ୍ଧି ଲାଗି ଭୟଙ୍କର ଭୁଲ କରିବାକୁ ମଧ୍ୟ ପଛାଏ ନାହିଁ। ଥରେ ରାଧୁଆ ଶୁଣିଲା ତା ପଡ଼ିଶା ଶ୍ୟାମବାବୁଙ୍କ ପୁଅ ସନ୍ତୋଷ ଆମେରିକାରେ ଚାକିରି ପାଇଯାଇଛି। ଏବେ ସେ ଓଡ଼ିଶାରେ ଚାକିରି ଛାଡ଼ି ଆମେରିକା ପଳାଇବ, ଗୁଡ଼େ ଦରମା ପାଇବ, ଶ୍ୟାମବାବୁ ଗାଁରେ ସବୁଠୁ ଅଧିକ ଧନୀ ହୋଇଯିବେ, ତାଙ୍କର ସମ୍ମାନ ବଢ଼ିଯିବ, ଇତ୍ୟାଦି ଇତ୍ୟାଦି। ଏପରିକି ରାଧୁଆକୁ ଆଉ ନିଦ ମଧ୍ୟ ହେଲାନି। ଶ୍ୟାମବାବୁଙ୍କର ଭବିଷ୍ୟତ ଉନ୍ନତି ଚିନ୍ତା କରି କରି ରାଧୁଆ ଜୀବନଚର୍ଯ୍ୟା ମଧ୍ୟ ବିଗିଡ଼ିଗଲା। ପ୍ରତି ମୁହୂର୍ତ୍ତରେ ନିଜ ପୁଅ ଉପରେ ଖାଲି ଗରଗର ହେଲା। ଗୋଟିଏ ବୟସ୍କ ଭେଣ୍ଡା ପୁଅକୁ ଏପରି କହିବା କେତେଦୂର ଠିକ୍? ରାଧୁଆର ସ୍ତ୍ରୀ ତାକୁ ଯେତେ ବୁଝେଇଲେ ମଧ୍ୟ ହେଲାନି। ପରିସ୍ଥିତି ଅତ୍ୟନ୍ତ ଜଟିଳ ରୂପ ଧାରଣ କଲା ଯେଉଁଦିନ ରାଧୁଆ ଶୁଣିଲା ଶ୍ୟାମବାବୁଙ୍କ ପୁଅ ସନ୍ତୋଷ ଆମେରିକାରୁ ପଳାଏ ଟଙ୍କା ତା ବାପାଙ୍କ ନାମରେ ପଠାଇ ଦେଇଛି। ଶ୍ୟାମବାବୁ ମଧ୍ୟ ଆନନ୍ଦରେ ଗାଁ ପିଲାଙ୍କୁ ମିଠା ବାଣ୍ଟିଲେ, ହେଲେ ରାଧୁଆ ତାକୁ କିଛି ଭଲ ଲାଗୁନି। ସେଦିନ ରାତିରେ ରାଧୁଆର ଦୁଷ୍ଟବୁଦ୍ଧି ମୁଣ୍ଡ ଟେକିଲା। ଭାବିଲା ଆଜି ଶ୍ୟାମବାବୁଙ୍କ ଘରୁ ଚୋରି କରିବି, ତାଙ୍କ ଘରର ସବୁ ସମ୍ପତ୍ତି ନେଇ ଆସିବି, ବଡ଼ ଲୋକ ହେବି। ସେଦିନ ଗାର୍ଡ଼ ଅନ୍ଧା ରାତିରେ ଗୋଟିଏ ନିଶୁଣୀ ସାହାଯ୍ୟରେ ରାଧୁଆ ଶ୍ୟାମବାବୁଙ୍କ ପାଚେରୀ ଡେଇଁ ଘର ଭିତରେ ପ୍ରବେଶ କଲା। ଭାଗ୍ୟକୁ ଶ୍ୟାମବାବୁଙ୍କର ଯେଉଁ ଘରେ ସିନ୍ଦୁକ ଅଛି ସେ ଘରେ ତାଲା ପଡ଼ିନି। ରାଧୁଆ ଭାରି ଖୁସି। ଧୀରେ ଘର ଭିତରେ ପଶି ସିନ୍ଦୁକ ଆଡ଼କୁ ଗଲା ବେଳକୁ ପାଦରେ କ'ଣ ଗୋଟେ ବାଜିଲା ଯେ ବେଶ ଶବ୍ଦ ହେଲା, ଖଡ଼ ଖଡ଼ ଖଡ଼। ପାଖ ବଖରାରେ ଶୋଇଥିଲେ ଶ୍ୟାମବାବୁ ଉଠି ପଡ଼ିଲେ ଶବ୍ଦ ଶୁଣି। ରାଧୁଆ ଏଥର ପ୍ରମାଦ ଗଣିଲା, ଧରା ପଡ଼ିଯିବ କି? କ'ଣ କରିବ? ସିନ୍ଦୁକ ସନ୍ଧିରେ ଲୁଚି ବିରାଡ଼ି ଯେମିତି ମିଆଁ ମିଆଁ ଶବ୍ଦ କରେ ସେମିତି ମିଆଁ ମିଆଁ ଶବ୍ଦ କଲା। ଶ୍ୟାମବାବୁ ନିଦମଳମଳ ଆଖିରେ ସିନ୍ଦୁକ ଥିବା ଘର ଆଡ଼କୁ ଆସିଲେ। ସେ ତ ମିଆଁ ମିଆଁ ଶବ୍ଦ ଶୁଣିଲେ, ବିରକ୍ତ ହେଲେ, କହିଲେ ଏ ବଦମାସ ବିରାଡ଼ି ସବୁବେଳେ ହଇରାଣ କରୁଛି, ଆଜି ଏଇ ଘରେ ଥାଉ, ସକାଳେ ତା କଥା ବୁଝା ହେବ। ଏତକ କହି ଶ୍ୟାମବାବୁ ବାହାର ପଟୁ କବାଟ ବନ୍ଦ କରି ଶିକୁଳି ଦେଇଦେଲେ। ଏଥର ଶ୍ରୋତାବନ୍ଧୁ ଆପଣମାନେ ବୁଝିପାରୁଥିବେ ରାତି ପାଇବା ପରେ ରାଧୁଆର ଅବସ୍ଥା କ'ଣ ହୋଇଥିବ। ହେଲେ ଏପରି କାହିଁକି ହେଲା? ରାଧୁଆ ଭିତରେ ଥିବା ଈର୍ଷା ଏବଂ ନିଜର ସଫଳତାକୁ ନେଇ ଅସନ୍ତୋଷତା ଏଇଥିପାଇଁ ଦାୟୀ। ସେଇଥିଲାଗି ତ କୁହାଯାଇଛି, ହାତୀ ବଞ୍ଚୁଥାଇ ଡାଳପତ୍ର ଖାଇ, ସାପ ବଞ୍ଚେ ପିଇ ପବନ, ପାରା ଗୋଡ଼ି ଖାଇ ଉଜ୍ଜଳ ଦିଶଇ, ଜଳରେ ମୀନର ଜୀବନ। ସନ୍ତୋଷଟି ବଡ଼ କଥା, ଈର୍ଷା ଅସନ୍ତୋଷ ପାଇଁ ପଥ୍ୟ ନାହିଁ, ସଦା ଦେଉଥାଏ ବ୍ୟଥା। ଶେଷରେ ଗୋଟିଏ କଥା, ଆମେ ଯଦି ଆମର କାମନାକୁ ସୀମାଙ୍କନ କରି ନିଜର ସଫଳତାରେ ସନ୍ତୁଷ୍ଟ ରହିବା ତେବେ ଆମ ଜୀବନ ନିଶ୍ଚୟ ଶାନ୍ତିମୟ ହେବ।
1: ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ଗୁରୁପ୍ରସାଦ ମହାପାତ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 55ତମ ଭାଗ। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ପ୍ରଯୋଜନା ସୁହାସ ମହାନ୍ତି, ବର୍ଣ୍ଣନାରେ ବସନ୍ତ ମହାନ୍ତି।

କଳିଯୁଗ ଆସିବାରୁ ବ୍ରାହ୍ମଣମାନେ ଯଜ୍ଞକର୍ମ କରିବେ ନାହିଁ। ରାଜାମାନେ ପ୍ରଜାଙ୍କ ଉପରେ ଅଧିକ କର ଆଦାୟ କରି ସେମାନଙ୍କୁ ପୀଡ଼ା ଦେବେ। ଏ କର୍ମ ଦେଖି କଳ୍କୀ ରୂପରେ ହରି ଘୋଡ଼ା ଉପରେ ଚଢ଼ି ହାତରେ ଖଣ୍ଡା ଧରି ଅଧର୍ମର ସଂହାର କରିବେ। ସେ ମାୟାଧର, ତାଙ୍କର ମହିମା ଅଗୋଚର। ବ୍ରହ୍ମା, ଶଙ୍କର, ନାରଦ, ପ୍ରହ୍ଲାଦ ଏବଂ ମନୁ ଆଦି ବିଷ୍ଣୁଙ୍କ ମହିମା ସମ୍ପର୍କରେ କିଛି ଜାଣିଥିବାରୁ ତାଙ୍କ ମାୟାରୁ ତରିଛନ୍ତି। ବ୍ରହ୍ମଜ୍ଞାନୀ ମୁନିଗଣ ତାଙ୍କୁ ସ୍ମରଣ କରି ପରମ ପୁରୁଷ ବୋଲାଇଥାନ୍ତି। ସେ ହରିପୁଣି ହେଉଛନ୍ତି କୈବଲ୍ୟନାଥ। ସମସ୍ତଙ୍କ ଦେହରେ ସେ ବିଦ୍ୟମାନ।

0: ଆପଣମାନେ ଶୁଣୁଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 55ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ଅରବିନ୍ଦ ମୁଦୁଲି, ସୁଭାଷ ଦାସ, ଲକ୍ଷ୍ମୀକାନ୍ତ ପାଲିତ, ନନ୍ଦିତା ଭଞ୍ଜ ଏବଂ ସେବାରାଣୀ ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଖରାଟିଆ ଚାଷ କରି ଜମିରେ ସବୁଜ ସାର ହିସାବରେ ଧନିଚା ମଞ୍ଜିକୁ ଏକର ପ୍ରତି 10 କିଲୋଗ୍ରାମ ହିସାବରେ ବୁଣନ୍ତୁ। ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ ଓ ପ୍ରତି 3 ବର୍ଷ ପରେ ଏହାକୁ ପରିବର୍ତ୍ତନ କରନ୍ତୁ। ଉନ୍ନତମାନର ବିହନ, ଅଧିକ ଅମଳକ୍ଷମ ବିହନ ବ୍ୟବହାର କଲେ ଅମଳ 15% ପର୍ଯ୍ୟନ୍ତ ବୃଦ୍ଧି ହୋଇପାରିବ। ଏବେ ଆସନ୍ତୁ କେତୋଟି ଧାନ କିସମ ସମ୍ପର୍କରେ ଜାଣିବା। ମଧ୍ୟବର୍ତ୍ତୀ ଗଭୀର ଜମି ପାଇଁ ସିଆର୍ ଧାନ 501, 510, 511, 512, 500, 502, 503, ସିଆର୍ ଧାନ 505, ସିଆର୍ ଧାନ 507, ସିଆର୍ ଧାନ 508, ଏଥିସହିତ ଦୁର୍ଗା, ସାରଳା, ଗାୟତ୍ରୀ ଏବଂ ବର୍ଷା ଧାନ ବ୍ୟବହାର କରିପାରିବେ। ସେହିପରି ଢିପ ଜମି ଏବଂ ବାସ୍ନା ଧାନ ପାଇଁ ସିଆର୍ ଧାନ 100, ସିଆର୍ ଧାନ 101, 102, 108, 203, 205, ସିଆର୍ ଧାନ 206, ସିଆର୍ ଧାନ 207, ସିଆର୍ ଧାନ 209, ସିଆର୍ ଧାନ 221, ସିଆର୍ ଧାନ 212, ସିଆର୍ ଧାନ 214, ସିଆର୍ ଧାନ 807, ଏଥିସହିତ ବନ୍ଦନା ଓ ସହଭାଗୀ ଧାନ ମଧ୍ୟ ଚାଷ କରିପାରିବେ। ସେହିପରି ଜଳସେଚିତ ମଧ୍ୟମ ଜମି ପାଇଁ ସିଆର୍ ଧାନ 307, 310, 311, 312, 314, 315, ସିଆର୍ ଧାନ 316, 317, 319, ସିଆର୍ ଧାନ 321, ସିଆର୍ ଧାନ 324, 326, 327, ସିଆର୍ ଧାନ 329, ସିଆର୍ ଧାନ 331, 332, 337, ସିଆର୍ ଧାନ 804, ସିଆର୍ ଧାନ 805, ସିଆର୍ ଧାନ 809 ବ୍ୟବହାର କରିପାରିବେ। ସେହିପରି ବନ୍ୟା ପ୍ଲାବିତ ଏବଂ ସ୍ୱଳ୍ପ ଗଭୀର ଖାଲୁଆ ଜମି ପାଇଁ ସିଆର୍ ଧାନ 800, ସିଆର୍ ଧାନ 801, 802, 803, ସିଆର୍ ଧାନ 408, 409, 410, 411, 412, ସିଆର୍ ଧାନ 413, 414, 416, ଏଥିସହିତ ସ୍ୱର୍ଣ୍ଣ, ସ୍ୱର୍ଣ୍ଣ ସବେକ, ପୂଜା, ପୂଜା ସବେକ, ସିଆର୍ ଧାନ

0: ହଜାରେ ନଅ ବ୍ୟବହାର କରିପାରିବେ। ସେହିପରି ଉପକୂଳବର୍ତ୍ତୀ ଲୁଣି ଜମି ପାଇଁ ସିଆର୍ ଧାନ ଚାରିଶହ ପାଞ୍ଚ, ସିଆର୍ ଧାନ ଚାରିଶହ ତିନି, ସିଆର୍ ଧାନ ଚାରିଶହ ବାର, ସିଆର୍ ଧାନ ଚାରିଶହ ଚଉଦ ସହିତ ଲୁଣିଶ୍ରୀ ଲୁଣା ବରିଆଲ ବ୍ୟବହାର କରିପାରିବେ। ମଧ୍ୟମ ଏବଂ ଖାଲୁଆ ଜମି ଶଙ୍କର ଜାତୀୟ ଧାନ କିସମଗୁଡ଼ିକ ହେଉଛି ସିଆର୍ ଧାନ ସାତଶହ ଏକ, ସିଆର୍ ଧାନ ସାତଶହ ଦୁଇ, ସିଆର୍ ଧାନ ସାତଶହ ତିନି ଏବଂ ସାତଶହ ଛଅ। ଏଥିସହିତ ଅଜୟ ଓ ରାଜଲକ୍ଷ୍ମୀ ମଧ୍ୟ ବ୍ୟବହାର କରିପାରିବେ। ମନେ ରଖନ୍ତୁ, ଏ ସମସ୍ତ ବିହନକୁ ପ୍ରାମାଣିକ ସଂସ୍ଥାଠାରୁ କିଣନ୍ତୁ। ରୁଆଧାନ ବିଲରେ ସବୁଜ ଖତ ହିସାବରେ ଧଣିଚା ଚାଷ କରିବା ପାଇଁ ବିଶ୍ୱାସଯୋଗ୍ୟ ସଂସ୍ଥା କିମ୍ବା ଦୋକାନରୁ ଭଲ ଧଣିଚା ମଞ୍ଜି ସଂଗ୍ରହ କରନ୍ତୁ। ବିହନ ବିଶୋଧନ ନିମନ୍ତେ ବିହନ ବୁଣିବା ପୂର୍ବରୁ ଏକ କିଲୋଗ୍ରାମ ବିହନକୁ 1.5 ଗ୍ରାମ କାର୍ବେଣ୍ଡାଜିମ୍, 85 WP କିମ୍ବା 3 ଗ୍ରାମ କ୍ୟାପ୍ଟାନ 85% କିମ୍ବା 3 ଗ୍ରାମ ଥିରାମ 75% ଏହାର ଗୁଣ୍ଡରେ ବିହନ ବିଶୋଧନ କରନ୍ତୁ। ଜୈବିକ ବିଶୋଧନ ଭାବରେ 1 କିଲୋଗ୍ରାମ ବିହନକୁ 10 ଗ୍ରାମ ଟ୍ରାଇକୋଡ୍ରମା ଗୁଣ୍ଡରେ ମଧ୍ୟ ବିଶୋଧନ କରିପାରିବେ। ଏହି ଟ୍ରାଇକୋଡ୍ରମାକୁ କୌଣସି ବିଶ୍ୱସନୀୟ ସଂସ୍ଥା ବା ଦୋକାନରୁ କ୍ରୟ କରିପାରିବେ।
1: ଶୁଣୁଥିଲେ କୃଷି ସୂଚନା, ଏଥିରେ ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଭଉଣୀମାନଙ୍କ ଲାଗି ମିଳିଥିବା ପାଣିପାଗ ସୂଚନାରୁ ଜଣାଯାଇଛି ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସୂଚନା।

ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ବାରିପଦା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଶୁଣନ୍ତୁ। ସକାଳ 7:25ରେ ପ୍ରଚାର କରିବୁ ସାନ୍ତାଳୀ ଅଖଳା କାର୍ଯ୍ୟକ୍ରମ। ସୁଗମ ସଙ୍ଗୀତ ସକାଳ 7:55ରେ କାର୍ଯ୍ୟକ୍ରମ ହେଲୋ ବାରିପଦା ଶୁଣିପାରିବେ ସକାଳ 8:15ରେ। ମଧ୍ୟାହ୍ନ 12:00ରେ ପ୍ରଚାର କରିବୁ ଖଞ୍ଜଣି ଭଜନ ପରିବେଷଣ କରିବେ ଶିଳ୍ପୀ ହେମନ୍ତ କୁମାର ଗିରି ଏବଂ ସାଥୀ କଳାକାରମାନେ ନାରୀ ମହଲ କାର୍ଯ୍ୟକ୍ରମ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ଆଜି ଦିନ 8:20ରେ। ଅପରାହ୍ନ 5:30ରେ ପ୍ରଚାର କରିବୁ ଏନ୍ସିଆର୍ଟି ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ସନ୍ଧ୍ୟା 6:00ରେ ଆମର ଦ୍ୱିତୀୟ ଅଧିବେଶନ ଆରମ୍ଭରେ ଶୁଣିପାରିବେ କେତୋଟି ଭକ୍ତିଗୀତ। ସୁଗମ ସଙ୍ଗୀତ ପ୍ରଚାର କରିବୁ ସନ୍ଧ୍ୟା 6:15ରେ। ସନ୍ଧ୍ୟା 6:30ରେ ଶୁଣିପାରିବେ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ। ଆଜି ଏ କ୍ରମରେ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ। ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 7:00ରେ। ଆଜି ଏଥିରେ ରହିଛି ସାନ୍ତାଳୀ ସମ୍ପ୍ରଦାୟର ଗୀତ ପରିବେଷଣ କରିବେ ଶିଳ୍ପୀ ଶ୍ୟାମସୁନ୍ଦର ମୁର୍ମୁ ଏବଂ ସାଥୀ କଳାକାରମାନେ। ଚାଷୀଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ ପ୍ରଚାର କରିବୁ ରାତି 7:30ରେ। ଆପଣଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣିପାରିବେ ରାତି 8:00ରେ। ରାତି 8:30ରେ ଶୁଣିପାରିବେ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ ଗୀତ ଅତୀତ ଏ କାର୍ଯ୍ୟକ୍ରମ ଶୁଣିପାରିବେ ରାତି 8:40ରେ। ମ୍ୟାଗାଜିନ୍ କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 10:00ରେ। ରାତି 10:30ରେ ଶୁଣିପାରିବେ ଏକକ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ ଏ ଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛିକ୍ଷଣ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜିଠାରୁ ଆରମ୍ଭ ହେଉଛି। ଶୁକ୍ରବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବୈଠକରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବୃଦ୍ଧି ଏବଂ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷିଆ, ସାଉଦି ଆରବିଆ, ଦକ୍ଷିଣ ଆଫ୍ରିକା, ୟୁଏଇ ଏବଂ ଚୀନ୍ ଆଦି ଦେଶର ପ୍ରତିନିଧିଗଣ ସମ୍ମିଳନୀରେ ଯୋଗଦେବା ପାଇଁ ପୁରୀରେ ପହଞ୍ଚିଛନ୍ତି। ଉଦ୍ଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ। ନୂଆଦିଲ୍ଲୀରେ ଆଜି ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯିବ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଏହି ପୁରସ୍କାର ପ୍ରଦାନ କରିବେ। ଓଡ଼ିଶା ପାଞ୍ଚଟି ବର୍ଗରେ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛି। ବାଲେଶ୍ୱର ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ଘାଟିରେ ରୁଦ୍ରମ ଦୁଇ କ୍ଷେପଣାସ୍ତ୍ରର ଗତକାଲି ସଫଳ ପରୀକ୍ଷଣ ହୋଇଛି। ଡିଆର୍ଡିଓ ଏବଂ ଭାରତୀୟ ବାୟୁସେନା ପକ୍ଷରୁ ମିଳିତ ଭାବେ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିଲା। ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଆକାଶରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରିପାରୁଥିବା ଏହି କ୍ଷେପଣାସ୍ତ୍ର ବିଭିନ୍ନ ସ୍ତରରେ ସଫଳ ପରୀକ୍ଷଣ ହୋଇଥିବା ବୈଜ୍ଞାନିକମାନେ କହିଛନ୍ତି। ରାଜ୍ୟରେ ସହରୀ ଯୋଜନା ବ୍ୟବସ୍ଥାକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଭୁବନେଶ୍ୱର ଖାରବେଳ ଭବନଠାରେ ଏକ ଉଚ୍ଚସ୍ତରୀୟ ପରାମର୍ଶ ବୈଠକ ଗତକାଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭାରତୀୟ ସହର ନିର୍ମାଣ ପ୍ରତିଷ୍ଠାନର ଓଡ଼ିଶା ଶାଖା ପକ୍ଷରୁ ପ୍ରସ୍ତୁତ ରୂପରେଖ ଉପରେ ଆଲୋଚନା ହୋଇଥିଲା। ସହରଗୁଡ଼ିକୁ ରାଜ୍ୟର ପ୍ରମୁଖ ଅର୍ଥନୈତିକ ଅଭିବୃଦ୍ଧି କେନ୍ଦ୍ରରେ ପରିଣତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ମନ୍ତ୍ରୀ ଡକ୍ଟର ମହାପାତ୍ର କହିଛନ୍ତି। ରାଜ୍ୟର ସମସ୍ତ ପଞ୍ଜୀକରଣ କାର୍ଯ୍ୟାଳୟରେ ଉନ୍ନତ ସିସିଟିଭି କ୍ୟାମେରା ଉପଯୋଗରେ ସ୍କାର୍ଟ ନିରୀକ୍ଷଣ ବ୍ୟବସ୍ଥା, ସୁପରିଚାଳନା ଏବଂ ରକ୍ଷଣାବେକ୍ଷଣ ନେଇ ଭୁବନେଶ୍ୱରଠାରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବୈଠକରେ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ସମସ୍ତ ପଞ୍ଜୀକରଣ କାର୍ଯ୍ୟାଳୟରେ ସୁରକ୍ଷା ଭିଭିଭୂମିକୁ ସୁଦୃଢ଼ କରିବା ଏବଂ ମଧ୍ୟସ୍ଥି ବା ଦଲାଲମୁକ୍ତ କାର୍ଯ୍ୟକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟରେ ପ୍ରଧାନମନ୍ତ୍ରୀ ଗତିଶକ୍ତି ପୋର୍ଟାଲର କାର୍ଯ୍ୟକାରିତା ଏବଂ ଭିତ୍ତିଭୂମି ବିକାଶ ପ୍ରକଳ୍ପଗୁଡ଼ିକର ତ୍ୱରିତ କାର୍ଯ୍ୟାନ୍ୱୟନ ଲାଗି ଏକ ସମୀକ୍ଷା ବୈଠକ ଗତକାଲି ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ପୂର୍ତ୍ତମନ୍ତ୍ରୀ

0: ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗତିଶକ୍ତି ପୋର୍ଟାଲର ଅଧିକରୁ ଅଧିକ ଉପଯୋଗ ମାଧ୍ୟମରେ ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକର ଗୁଣାତ୍ମକ ତଥା ସମୟସୀମାବଦ୍ଧ କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ସ୍ୱତନ୍ତ୍ର ଭୋଟର ତାଲିକା ସଘନ ସଂଶୋଧନ ଏସ୍ଆଇଆର୍ ଅଭିଯାନ ଅଧୀନରେ ଗତକାଲି ଚତୁର୍ଥ ଦିନ ସୁଦ୍ଧା ରାଜ୍ୟର 41,60,000 ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇସାରିଛି। ଅଭିଯାନକୁ ସମ୍ପୂର୍ଣ୍ଣ ସଫଳ କରିବା ଲକ୍ଷ୍ୟ ନେଇ ବୁଥ୍ସ୍ତରୀୟ ଅଧିକାରୀମାନେ ରାଜ୍ୟର ସମସ୍ତ ଦୁର୍ଗମ ଅଞ୍ଚଳରେ ଘରକୁ ଘର ଯାଇ ଏହି ଫର୍ମ ବଣ୍ଟନ ସହ ତଥ୍ୟ ସଂଗ୍ରହ କରୁଛନ୍ତି। ଅଭିଯାନରେ 45,255 ଜଣ ବୁଥ୍ସ୍ତରୀୟ ଅଧିକାରୀ ନିୟୋଜିତ ହୋଇଛନ୍ତି। ଜ୍ୟେଷ୍ଠ ମଳମାସ ତୃତୀୟା ତିଥିରେ ଆଜି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଏହି ଶୃଙ୍ଗାର ଗୁପ୍ତ ନୀତି ପାଇଁ ଆଜି ସନ୍ଧ୍ୟା 6:00 ରାତି 10:00 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ନୂଆପଡ଼ା ଜିଲ୍ଲାରେ ଏମ୍ଏସ୍ଏମ୍ଇ ଉଦ୍ୟୋଗୀ ସଚେତନତା ଓ ପ୍ରୋହାହନ କାର୍ଯ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଦ୍ଭାବନା ସଭାଗୃହରେ ଆୟୋଜିତ ବୈଠକରେ ଆତ୍ମନିର୍ଭରଶୀଳ ଭାରତ ଗଠନ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଏହି ଅବସରରେ ସଫଳ ଯୁବ ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଦହପାଣିଆଠାରେ ସପ୍ତମ ଓଡ଼ିଶା ବାଟାଲିୟନ୍ ଏନ୍ସିସି ପକ୍ଷରୁ ବାର୍ଷିକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଦେଶ ଏବଂ ସମାଜର ଉନ୍ନତି ପାଇଁ ଯୁବପିଢ଼ିଙ୍କ ସକ୍ରିୟ ଅବଦାନ ଏବଂ ଏନ୍ସିସିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଶିବିରରେ ତାଲିମ ପ୍ରଦାନ କରାଯାଇଛି। ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟରକ୍ଷା ଏବଂ ପରିବେଶ ସଂରକ୍ଷଣ ନିମନ୍ତେ ସାଇକେଲ ଚାଳନାକୁ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ସାଇକେଲ ଦିବସ ପାଳନ କରାଯାଉଛି। ସୁସ୍ଥ ଜୀବନଶୈଳୀ ଏବଂ ପ୍ରଦୂଷଣମୁକ୍ତ ପରିବେଶ ବିକାଶରେ ସାଇକେଲ ଚାଳନା ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଜାତିସଂଘ ସାଧାରଣ ପରିଷଦରେ 2018 ପ୍ରତିବର୍ଷ ଜୁନ୍ 3 ବିଶ୍ୱ ସାଇକେଲ ଦିବସ ରୂପେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଚଳିତ ବର୍ଷର ବାର୍ତ୍ତା ରହିଛି ସବୁଜ ଭବିଷ୍ୟତ ପାଇଁ ସାଇକେଲ ଚାଳନା। ଗଞ୍ଜାମ ଜିଲ୍ଲା ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା ରାମାୟଣଙ୍କ ଠାକୁରାଣୀ ଯାତ୍ରାର ଗତକାଲି ଦ୍ୱିତୀୟ ଦିବସରେ ରାଜ୍ୟର ପ୍ରତିଷ୍ଠିତ କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ସମେତ ଜନପ୍ରତିନିଧି ଏବଂ ସମାଜର ବିଭିନ୍ନ ବର୍ଗର ଲୋକ ଏଥିରେ ଯୋଗ ଦେଇଥିଲେ। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତାକାଲି କେରଳମ୍ ସ୍ପର୍ଶ କରିବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଏଲ୍ନିନୋ ପ୍ରଭାବରୁ ମୌସୁମୀ ବାୟୁର ଅଗ୍ରଗତି ମନ୍ଥର ରହିଛି ଏବଂ ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ 10% କମ୍ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ, ଆମର ସ୍ୱାସ୍ଥ୍ୟ ଆଜି ରହିଛି ଆଲୋଚନା, ସାଇକେଲ ଚଳନ୍ତୁ ସୁସ୍ଥ ରୁହନ୍ତୁ। ଆଲୋଚକ ବିଜୟ କୁମାର ପୃଷ୍ଟି।
2: ବଡ଼ ଖୁସିର କଥା, ଆଜି ସାରା ବିଶ୍ୱରେ ପାଳିତ ହେଉଛି ବିଶ୍ୱ ସାଇକେଲ ଦିବସ। ଏହାର ପ୍ରତିଷ୍ଠାତା ହେଲେ ଆମେରିକାର ଦାର୍ଶନିକ ପ୍ରଫେସର ଲିଜିକ୍ ସିବ୍ଲିସ୍କି। ଆମେ କହୁ ଦୁଇଚକିଆ ସାଇକେଲ ବା ସୁନଗାଡ଼ି। ଏହା ଏକ ସୁବିଧାଜନକ, ଶକ୍ତି ସାମର୍ଥ୍ୟ ଥିବା, ନିର୍ଭରଯୋଗ୍ୟ ତଥା ପ୍ରାକୃତିକ ପରିବେଶକୁ ଖାପ ଖୁଆଉଥିବା ପରିବହନର ଏକ ସହଜ ମାଧ୍ୟମ। ଏହାର ଉଦ୍ଭାବକ ହେଲେ ଜର୍ମାନର କଲଭୋନ୍ ଡ୍ରାଇସ୍। ଏହାର ପ୍ରଥମ ନାମ ଥିଲା ହବିହସ୍ ଏବଂ ରନିଂ ମେସିନ୍। ଆଜି ବିଶ୍ୱର ପ୍ରତ୍ୟେକ କୋଣ ଅନୁକୋଣରେ ଏହି ସୁନଗାଡ଼ି ଦେଖିବାକୁ ମିଳେ। ବିଭିନ୍ନ ଦେଶର ରୁଚି ଅନୁଯାୟୀ ପ୍ରାୟ 50 ସାଇକେଲ ପ୍ରଚଳିତ ହେଉଛି। ରେସିଂ ସାଇକେଲ, ଫେନ୍ସି ସାଇକେଲ, ପାହାଡ଼ ଚଢ଼ା ସାଇକେଲ, ମାଲବୁହା ସାଇକେଲ ଇତ୍ୟାଦି। ଏହା ଏପରି ଏକ ଯାନ, ପ୍ରତ୍ୟେକ ସମୟରେ ଏହାର ଆବଶ୍ୟକତା ବଢ଼ି ଚାଲିଛି। ବିଶେଷତଃ ଚୀନ, ଜାପାନ, ଆମେରିକା, ନେଦରଲ୍ୟାଣ୍ଡ, ସ୍ୱିଡେନ, ଜର୍ମାନୀ ଇତ୍ୟାଦି ବଡ଼ ବଡ଼ ଦେଶରେ ସାଇକେଲର ବହୁଳ ବ୍ୟବହାର ହେଉଛି। ଆମ ଭାରତର ପୁନେ ସହରକୁ କୁହାଯାଏ ସିଟି ଅଫ୍ ସାଇକେଲ। ଆଜି ବିଶ୍ୱରେ ବାୟୁ ପ୍ରଦୂଷଣ ଏତେ ମାତ୍ରାରେ ବଢ଼ି ଚାଲିଛି, ଯାହାର ପରିଣାମ ସ୍ୱରୂପ ଆମେ ବିଭିନ୍ନ ବିପଜ୍ଜନକ ରୋଗରେ ଆକ୍ରାନ୍ତ ହେଉଛେ। ବହୁ ଧନଜୀବନ ଆମର ନଷ୍ଟ ହେଉଛି। ଗାଡ଼ି ମଟର ସଂଖ୍ୟା ଦିନକୁ ଦିନ ହୁ ହୁ ହୋଇ ବଢ଼ି ଚାଲିଛି, ଫଳରେ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ମିଶି ଅତ୍ୟନ୍ତ ଉତ୍ତପ୍ତ ହେବାରେ ଲାଗିଛି। ଆଉ କିଛିଦିନ ପରେ ହୁଏତ ଅମ୍ଳଜାନର ଘୋର ସଙ୍କଟ ଦେଖାଦେଇପାରେ। ଏହା ବ୍ୟତୀତ ଗାଡ଼ି ମଟର ଶବ୍ଦ ପ୍ରଦୂଷଣ ମନୁଷ୍ୟର ଶୁଣିବା ଶକ୍ତିକୁ ହ୍ରାସ କରିଦେଇଛି। ତେଣୁ ଏଭଳି ବିପଦରୁ ମୁକ୍ତି ପାଇବାର ଉପାୟ ହେଲା ଯଥାସମ୍ଭବ ସାଇକେଲ ଚଲାନ୍ତୁ ଏବଂ ଆମ ପରିବେଶର ଶବ୍ଦ ପ୍ରଦୂଷଣ ସହ ବାୟୁ ପ୍ରଦୂଷଣକୁ ଅକ୍ଲେଶରେ ଦୂର କରନ୍ତୁ। ସାଇକେଲ ଆମ ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ! କୁହାଯାଏ ସର୍ବଶ୍ରେଷ୍ଠ, ସହଜ ଓ ସୁଲଭ 3 ବ୍ୟାୟାମ ମଧ୍ୟରୁ ପ୍ରଥମଟି ସନ୍ତରଣ, ଦ୍ୱିତୀୟଟି ସାଇକେଲ ଚାଳନା ଏବଂ ତୃତୀୟରେ ହେଲା

0: ପ୍ରାତଃ ଭ୍ରମଣ ସାଇକେଲ ଚାଳନା ଦ୍ୱାରା ଆମ ଶରୀରର ମସ୍ତିଷ୍କରୁ ତଳିପାଦ ପର୍ଯ୍ୟନ୍ତ ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗ ସକ୍ରିୟ ହୋଇଥାଏ। ସାଇକେଲ ଚାଳନା ଦ୍ୱାରା ଶରୀରରେ ଏକ ରାସାୟନିକ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇ ରକ୍ତ ସଞ୍ଚାଳନ ଏବଂ ଖାଦ୍ୟ ପରିପାକ କ୍ରିୟା ସକ୍ରିୟ କରିଥାଏ। ସାଧାରଣତଃ ଗୋଡ଼ର ଗଣ୍ଠିବାତ ଦୂର ହୁଏ। ଏହାଦ୍ୱାରା ହୃଦାଘାତ, ମାନସିକ ଅବସାଦ, ପୃଥଳତା ପରି ବିଭିନ୍ନ ରୋଗରୁ ମୁକ୍ତି ମିଳିଥାଏ। ଦୈନିକ ସାଇକେଲ ଚାଳନା ଅଭ୍ୟାସ କଲେ ମାଂସପେଶୀ ସୁଦୃଢ଼ ହୁଏ, ଅସ୍ଥି ମଜବୁତ ହୁଏ ଏବଂ ମନରେ ଏକ ଆନନ୍ଦ ଉତ୍ସାହ ଭରିଦିଏ। ବଜାର ଘାଟ କିମ୍ବା ପିଲାଙ୍କର ସ୍କୁଲ, କଲେଜ ଏବଂ ଚାକିରି କ୍ଷେତ୍ରକୁ ଯିବା ପାଇଁ ଏହା ଏକ ସହଜ, ସୁଲଭ ଏବଂ ସରଳ ଯାନ। ଏହା ଏକ ନିରାପଦ ମଧ୍ୟ। ବ୍ରିଟିଶ ମେଡିକାଲ ଆସୋସିଏସନର ଏକ ତଥ୍ୟଭିତ୍ତିକ ପ୍ରସଙ୍ଗ ହେଲା, ସାଇକେଲ ଚାଳନା ଦ୍ୱାରା ନିଜର ସ୍ୱାସ୍ଥ୍ୟର ଉନ୍ନତି ସହ ଶରୀରର ଉଚ୍ଚ ରକ୍ତଚାପ ଓ ମାନସିକ ଚାପର ସନ୍ତୁଳନ ହେବା ସହ ପୃଥୁଳତା କମିଥାଏ। ଆଜିକାଲି ବିଭିନ୍ନ ଦେଶ ବିଦେଶରୁ ଭ୍ରମଣକାରୀମାନେ ସାଇକେଲ ଦ୍ୱାରା ହଜାର ହଜାର ମାଇଲ ଲମ୍ବା ଯାତ୍ରା କରି ଇତିହାସ ରଚିପାରୁଛନ୍ତି। ବଡ଼ ଆନନ୍ଦର କଥା, ଏବେ ଦେଖାଯାଉଛି ଆଧୁନିକ ଯୁବକ ଯୁବତୀମାନେ ବିଭିନ୍ନ ସହରରେ ସାଇକ୍ଲିଂ କ୍ଲବ ପ୍ରତିଷ୍ଠା କରି ଶରୀରକୁ ସୁସ୍ଥ ରଖିବାର ସଚେତନତା ପ୍ରୟାସ ଜାରି ରଖୁଛନ୍ତି। ଏହା ଯୁବ ସମାଜ ପାଇଁ ଏକ ଶୁଭ ସଂକେତ। ଚାଇନାର ପଦସ୍ଥ କର୍ମଚାରୀମାନେ ସାଇକେଲରେ ଅଫିସକୁ ଯିବା ଆସିବା କଲେ ସେମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି ତାଙ୍କ ସରକାର। ଆନ୍ତର୍ଜାତିକ ସ୍ତରରେ ଏହା ଏକ ମୁଖ୍ୟ କ୍ରୀଡ଼ାର ମାନ୍ୟତା ପାଇସାରିଛି। ଆମେରିକା ହେଉଛି ବିଶ୍ୱର ପ୍ରଥମ ସାଇକେଲ କ୍ରୀଡ଼ାର ହକଦାର। ଆଜିର ଏହି ବିଶ୍ୱ ସାଇକେଲ ଦିବସରେ ଆସନ୍ତୁ ସଂକଳ୍ପ ନେବା, ପ୍ରତ୍ୟହ ସାଇକେଲ ଚାଳନା କରି ଆମର ସୁନ୍ଦର ସ୍ୱାସ୍ଥ୍ୟ ଗଠନ କରିବା।
1: ଆମର ଶାସ୍ତ୍ରୀ ଶୁଣିଥିଲେ ଆଲୋଚନା, ସାଇକେଲ ଚଳାନ୍ତୁ, ସୁସ୍ଥ ରୁହନ୍ତୁ। ଆଲୋଚକ ଥିଲେ ବିଜୟ କୁମାର ପୃଷ୍ଟି।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ନିଶାଦ୍ରବ୍ୟ ମାମଲାରେ ବ୍ୟକ୍ତିଗତ ସ୍ୱତନ୍ତ୍ରତା ତୁଳନାରେ ଦେଶର ସାର୍ବଭୌମତ୍ୱକୁ ପ୍ରାଥମିକତା ଦିଆଯିବ କହିଲେ ସୁପ୍ରିମକୋର୍ଟ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବାକୁ ଥିବା ସମନ୍ୱିତ ଜନଜାତି ବିକାଶ ଜାତୀୟ ସମ୍ମିଳନୀରେ ଉଦ୍ଘାଟନୀ ଅଭିଭାଷଣ ରଖିବେ ରାଷ୍ଟ୍ରପତି। ବ୍ରିକ୍ସ ବିପର୍ଯ୍ୟୟ ବିପଦହ୍ରାସ କାର୍ଯ୍ୟଗୋଷ୍ଠୀ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ ବୈଠକ ଆଜିଠାରୁ ଆରମ୍ଭ ହେବ ଓଡ଼ିଶାରେ। ଭେନେଜୁଏଲା କାର୍ଯ୍ୟକାରୀ ରାଷ୍ଟ୍ରପତିଙ୍କର ଆଜିଠାରୁ ଚାରିଦିନିଆ ଭାରତ ଗସ୍ତ ଆରମ୍ଭ ଏବଂ 2025 ମସିହା ଜାତୀୟ ପଞ୍ଚାୟତ ପୁରସ୍କାର ଆଜି ପ୍ରଦାନ କରାଯିବ ନୂଆଦିଲ୍ଲୀରେ। ନିଶାଦ୍ରବ୍ୟ ମାମଲାରେ ବ୍ୟକ୍ତିଗତ ସ୍ୱତନ୍ତ୍ରତା ତୁଳନାରେ ଦେଶର ସାର୍ବଭୌମତ୍ୱକୁ ପ୍ରାଥମିକତା ଦିଆଯିବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଜେଲ୍ରେ ଥାଇ ନିଶାଦ୍ରବ୍ୟ କାରବାର ନେଟୱର୍କ ପରିଚାଳନା କରୁଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ପଞ୍ଜାବ ହରିୟାଣା ହାଇକୋର୍ଟ ପ୍ରଦାନ କରିଥିବା ଜାମିନକୁ ଅଗ୍ରାହ୍ୟ କରି ସୁପ୍ରିମକୋର୍ଟ ଏହି ରାୟ ଶୁଣାଇଛନ୍ତି। ଅଦାଲତ କହିଛନ୍ତି ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ପୂର୍ବରୁ ସମାନ ଅପରାଧ ଅଭିଯୋଗରେ ମାମଲା ପଞ୍ଜିକୃତ ହୋଇଛି, ତେଣୁ ପୁନର୍ବାର ଜାମିନରେ ଆସି ସେହି ବ୍ୟକ୍ତି ପୁଣି ସମାନ ପ୍ରକାର ଅପରାଧ କରିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଏହି ନିର୍ଦ୍ଦେଶ ଦିଆଯାଇଛି ବୋଲି ସୁପ୍ରିମକୋର୍ଟ ସ୍ୱଷ୍ଟ କରିଛନ୍ତି। ସମନ୍ୱିତ ଜନଜାତି ବିକାଶ ସଂସ୍ଥା ଓ ପ୍ରକଳ୍ପଗୁଡ଼ିକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀଠାରେ ଏକ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବ। ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍ଘାଟନୀ ଅଭିଭାଷଣ ରଖିବାର କାର୍ଯ୍ୟସୂଚୀ ରହିଛି। ବର୍ତ୍ତମାନ ଦେଶବ୍ୟାପୀ ଜାରି ରହିଥିବା ଜନଜାତୀୟ ଗରିମା ଉତ୍ସବ 2026ର ଅଂଶସ୍ୱରୂପ ଏହି ସମ୍ମିଳନୀ ଆୟୋଜନ କରାଯାଉଛି। ଦେଶବ୍ୟାପୀ ଜନଜାତି ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରତିଷ୍ଠାନଗୁଡ଼ିକର କାର୍ଯ୍ୟଶୈଳୀକୁ ସୁଦୃଢ଼ କରିବା, ଶାସନ ବ୍ୟବସ୍ଥାରେ ସଂସ୍କାର ଆଣିବା ତଥା ଏ କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳ ଭିତ୍ତିକ ସେବା ଯୋଗାଇ ଦେବା ଆଦି ପ୍ରସଙ୍ଗ ଉପରେ ଏହି ସମ୍ମିଳନୀରେ ଆଲୋଚନା କରାଯିବ। ଏହି ଅବସରରେ ରାଷ୍ଟ୍ରପତି ଆଭାସୀ ଜରିଆରେ ବେଙ୍ଗାଲୁରୁସ୍ଥିତ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନରେ ଏକ ତାଲିମ ଫ୍ୟାବ୍କୁ ଉଦ୍ଘାଟନ କରିବେ। ଏହାଛଡ଼ା ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଥିବା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟଗୁଡ଼ିକରେ ସ୍ଥାପିତ 75 ମହାକାଶ ପରୀକ୍ଷାରଗାରକୁ ମଧ୍ୟ ରାଷ୍ଟ୍ରପତି ଆଜି ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି।

ଏହି ସମ୍ମିଳନୀରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରତିନିଧିମାନେ ଯୋଗଦେବେ। ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀ ରାଷ୍ଟ୍ର ସମୂହର ଦ୍ୱିତୀୟ ବୈଷୟିକ ବୈଠକ ଆଜିଠାରୁ ପୁରୀରେ ଆରମ୍ଭ ହେବ। ବୈଠକରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବୃଦ୍ଧି ଏବଂ ଆନ୍ତର୍ଜାତିକ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ୟୁଏଇ ଏବଂ ଚୀନ ଆଦି ଦେଶର ପ୍ରତିନିଧିମାନେ ସମ୍ମିଳନୀରେ ଯୋଗଦେବେ। ବାତ୍ୟା ପରିଚାଳନା, ଗୋଷ୍ଠୀଭିତ୍ତିକ ପୂର୍ବ ସଚେତନତା ବ୍ୟବସ୍ଥା, ସଫଳ ଉଦ୍ଧାର ଓ ସ୍ଥାନାନ୍ତରଣ କୌଶଳ କ୍ଷେତ୍ରରେ ଓଡ଼ିଶାର ସକ୍ରିୟ ସଫଳତା ଏବଂ ସୁଦୃଢ଼ ପଦକ୍ଷେପ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯିବ। ଓଡ଼ିଶାରେ ବ୍ରିକ୍ସ ରାଷ୍ଟ୍ର ସମୂହକୁ ନେଇ ଏପରି ଏକ ବୈଷୟିକ ସମ୍ମିଳନୀର ଆୟୋଜନ ରାଜ୍ୟର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସଫଳତାକୁ ବିଶ୍ୱସ୍ତରରେ ଆହୁରି ସମୃଦ୍ଧ କରିବ ବୋଲି ଆଶା କରାଯାଉଛି। ମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନୀ ସମାବେଶରେ ଯୋଗଦେବେ ବୋଲି କାର୍ଯ୍ୟସୂଚୀ ରହିଛି। ସମ୍ମିଳନୀ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ। ବରିଷ୍ଠ ଆଇଏଏସ୍ ଅଧିକାରୀ ଲୋଖାଣ୍ଡେ ପ୍ରଶାନ୍ତ ସୀତାରାମଙ୍କୁ ସରକାର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇର ନୂତନ ଅଧ୍ୟକ୍ଷ ରୂପେ ନିଯୁକ୍ତ କରିଛନ୍ତି। ଶ୍ରୀ ସୀତାରାମ ବର୍ତ୍ତମାନ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ରୂପେ ଦାୟିତ୍ୱ ତୁଲାଉଛନ୍ତି। ସିବିଏସ୍ଇର ବର୍ତ୍ତମାନର ଅଧ୍ୟକ୍ଷ ରାହୁଲ ସିଂଙ୍କୁ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ରୂପେ ବଦଳି କରାଯାଇଛି। ଏହାଛଡ଼ା ସରକାର ବରୁଣ ଭରଦ୍ୱାଜଙ୍କୁ ସିବିଏସ୍ଇର ନୂତନ ସଚିବ ରୂପେ ନିଯୁକ୍ତ ଦେଇଛନ୍ତି। ସେ ବର୍ତ୍ତମାନ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ରୂପେ କାର୍ଯ୍ୟ କରୁଛନ୍ତି। କେନ୍ଦ୍ର କ୍ୟାବିନେଟ୍ର ନିଯୁକ୍ତି କମିଟି ପକ୍ଷରୁ ଏହି ନିଯୁକ୍ତିଗୁଡ଼ିକୁ ଅନୁମୋଦନ କରାଯାଇଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇର ଅନ୍ସ୍କ୍ରିନ୍ ମାର୍କିଂ ଓଏସ୍ଏମ୍ ବ୍ୟବସ୍ଥାରେ ଅଭିଯୋଗ ହୋଇଥିବା ତ୍ରୁଟି ସମ୍ପର୍କରେ ତଦନ୍ତ କରିବା ଲାଗି କେନ୍ଦ୍ର ସରକାର ଏକ କମିଟି ଗଠନ କରିଛନ୍ତି। କ୍ଷମତା ନିର୍ମାଣ ଆୟୋଗର ଅଧ୍ୟକ୍ଷ ଏସ୍ ରାଧା ଚୌହାନ ଏହି ଏକକ କମିଟିର ମୁଖ୍ୟ ଅଛନ୍ତି। ଆଗାମୀ ଏକ ମାସ ମଧ୍ୟରେ କମିଟି ନିଜ ରିପୋର୍ଟ କେନ୍ଦ୍ର କାର୍ମିକ ଓ ତାଲିମ ବିଭାଗକୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗ୍ୱେଜ୍ ଆଜିଠାରୁ ଚାରିଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ତାଙ୍କ ସହିତ ଭେନେଜୁଏଲାର ବୈଦେଶିକ ମନ୍ତ୍ରୀ, ଅର୍ଥମନ୍ତ୍ରୀ ଏବଂ ବିଜ୍ଞାନ ବୈଷୟିକ ଜ୍ଞାନକୌଶଳ ମନ୍ତ୍ରୀମାନଙ୍କ ସମେତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଭାରତ ଆସିବେ। ଗତକାଲି ନୂଆଦିଲ୍ଲୀଠାରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଏହି ଗସ୍ତ ଅବସରରେ ଶ୍ରୀମତୀ ରୋଡ୍ରିଗ୍ୱେଜ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦ୍ୱିପକ୍ଷୀୟ ବୈଠକ କରିବେ। ବିଶେଷକରି ବାଣିଜ୍ୟ, ପୁଞ୍ଜିନିବେଶ, ଶକ୍ତି, ଅକ୍ଷୟ ଶକ୍ତି, ସ୍ୱାସ୍ଥ୍ୟସେବା ଏବଂ ଔଷଧ ଆଦି କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ପ୍ରସଙ୍ଗ ଉପରେ ଏହି ବୈଠକରେ ଆଲୋଚନା କରାଯିବ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଭାରତର ରାଷ୍ଟ୍ରାୟତ ଉଦ୍ୟୋଗଗୁଡ଼ିକ ଭେନେଜୁଏଲାର ଶକ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ପୁଞ୍ଜିନିବେଶ କରିଛନ୍ତି। ରାଷ୍ଟ୍ରପତି ରୋଡ୍ରିଗ୍ୱେଜ୍ଙ୍କର ଏହି ଗସ୍ତ ଅବସରରେ ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ଭାଗିଦାରୀ ଏବଂ ଦ୍ୱିପକ୍ଷୀୟ ସମ୍ପର୍କ ଅଧିକ ସଶକ୍ତ ହୋଇପାରିବ ବୋଲି ମନ୍ତ୍ରଣାଳୟ ଆଶା ବ୍ୟକ୍ତ କରିଛି। 2025 ମସିହା ପାଇଁ ଜାତୀୟ ପଞ୍ଚାୟତ ପୁରସ୍କାର ଆଜି ନୂଆଦିଲ୍ଲୀରେ ପ୍ରଦାନ କରାଯିବ। ଏହି ଅବସରରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପଞ୍ଚାୟତରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଏହି ପୁରସ୍କାର ପ୍ରଦାନ କରିବେ। ଦେଶର 42 ପଞ୍ଚାୟତକୁ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଏହି ପୁରସ୍କାର ଦିଆଯିବ। ସମାରୋହରେ 34 ଗ୍ରାମ ପଞ୍ଚାୟତକୁ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଏବଂ 8 ପଞ୍ଚାୟତକୁ ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ପୁରସ୍କୃତ କରାଯିବ। ପୁରସ୍କାର ପାଇବାକୁ ଥିବା ପଞ୍ଚାୟତଗୁଡ଼ିକର ମୁଖ୍ୟମାନେ ସେମାନଙ୍କର ପଞ୍ଚାୟତର ସର୍ବୋତ୍ତମ କାର୍ଯ୍ୟ ବିଷୟରେ ସମାରୋହରେ ଉପସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ଗୁଜରାଟର ସୁରତଠାରେ ଏକ ସଡ଼କ ଦୁର୍ଘଟଣାରେ 8 ଜଣଙ୍କର ମୃତ୍ୟୁ ହୋଇଛି। ଏହାଛଡ଼ା ଏହି ଦୁର୍ଘଟଣାରେ ଆହତ ହୋଇଥିବା 15 ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୁରତର ବର୍ଦୋଲି ସହର ନିକଟରେ ମହାରାଷ୍ଟ୍ର ରାଜ୍ୟ ସଡ଼କ ପରିବହନ ନିଗମର 2 ବସ୍ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି ବୋଲି ସୂଚନା ମିଳିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁରତର ଏହି ଦୁର୍ଘଟଣାରେ 8 ଜଣଙ୍କର ଜୀବନହାନି ହୋଇଥିବାର ଦୁଃଖ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ତାଙ୍କ ଶୋକବାର୍ତ୍ତାରେ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହିତ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଉପରାଷ୍ଟ୍ରପତି ଏହି ବିପଦ ସମୟରେ ମୃତକଙ୍କ ପରିବାରବର୍ଗଙ୍କୁ ସାହସ ଶକ୍ତି ଦେବାକୁ ପ୍ରାର୍ଥନା କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ଦୁର୍ଘଟଣାରେ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ସେ କହିଛନ୍ତି ଦୁର୍ଘଟଣାସ୍ଥଳରେ ପ୍ରଭାବିତ ବ୍ୟକ୍ତିମାନଙ୍କୁ

0: ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଇଛି। ଏହାଛଡ଼ା ମୃତକଙ୍କ ପରିବାରବର୍ଗ ଲାଗି ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ ଶ୍ରୀ ମୋଦି 2,00,000 ଲେଖାଏଁ ଏବଂ ଆହତଙ୍କ ଲାଗି 50,000 ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଆକାଶମାର୍ଗରେ ଜର୍ମାନ ପଥ ଦେଇ ଯାତ୍ରା କରୁଥିବା ଭାରତୀୟ ନାଗରିକଙ୍କ ଲାଗି ଆଜିଠାରୁ ଆଉ ଟ୍ରାନ୍ଜିଟ୍ ଭିସାର ଆବଶ୍ୟକତା ନାହିଁ। ଜର୍ମାନ ସରକାରଙ୍କ ଏହି ନିଷ୍ପତ୍ତିକୁ ଭାରତ ସ୍ୱାଗତ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଏହି ନୂତନ ବ୍ୟବସ୍ଥା ଦ୍ୱାରା ଭାରତ ଜର୍ମାନ ମଧ୍ୟରେ ଜନସମ୍ପର୍କ ଅଧିକ ସୁଦୃଢ଼ ହୋଇପାରିବ। ଜର୍ମାନର ଚାନ୍ସେଲର ଫେଡ୍ରିଚ୍ ମର୍ଜକର ଗତ ଜାନୁଆରୀ ମାସରେ ଭାରତ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଆଲୋଚନା ପରେ ଏହି ଘୋଷଣା କରାଯାଇଥିଲା ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି। ବାଂଲାଦେଶର ବୈଦେଶିକ ମନ୍ତ୍ରୀ ଡକ୍ଟର ଖଲିଲୁର ରହମାନ ମିଳିତ ଜାତିସଂଘ ସାଧାରଣ ସଭାର 81ତମ ଅଧିବେଶନର ସଭାପତି ଭାବେ ନିର୍ବାଚିତ ହୋଇଥିବାରୁ ତାଙ୍କର ଭାରତୀୟ ପ୍ରତିପକ୍ଷ ଡକ୍ଟର ଏସ୍ ଜୟଶଙ୍କର ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ବିବିଧ କ୍ଷେତ୍ରରେ ଭାରତ ଓ ବାଂଲାଦେଶ ମଧ୍ୟରେ ଜାରି ରହିଥିବା ସହଯୋଗକୁ ଅଧିକ ସଶକ୍ତ କରାଯିବ। ଏଥିସହିତ ଦ୍ୱିପକ୍ଷୀୟ ଭାଗିଦାରୀ ପ୍ରାଥମିକତା କ୍ଷେତ୍ରଗୁଡ଼ିକୁ ଆଗେଇ ନେବା ଦିଗରେ ଡକ୍ଟର ରହମାନଙ୍କ ସହିତ ମିଳିତ ପ୍ରୟାସ କରିବା ଲାଗି ସେ ଆଗ୍ରହୀ ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। କ୍ରିକେଟ୍। ମହିଳା କ୍ରିକେଟରେ ଗତକାଲି ଟାଉନଟନ୍ଠାରେ ଅନୁଷ୍ଠିତ ତୃତୀୟ ତଥା ଚୂଡ଼ାନ୍ତ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ ମ୍ୟାଚ୍ରେ ଇଂଲଣ୍ଡ ଭାରତକୁ 6 ପରାସ୍ତ କରିଛି। ଏଥିସହିତ ଏହି 3 ମ୍ୟାଚ୍ ବିଶିଷ୍ଟ ଟି ଟ୍ୱେଣ୍ଟି ସିରିଜ୍ରେ ଇଂଲଣ୍ଡ 2-1 ବିଜୟୀ ହୋଇଛି। ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା। ଭାରତୀୟ ମହିଳା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 5 ହରାଇ 180 ରନ୍ କରିଥିଲେ। 181 ରନ୍ ବିଜୟ ଲକ୍ଷ୍ୟର ପିଛା କରି ଇଂଲଣ୍ଡ 18 ଓଭର ଓ 3 ବଲ୍ରେ 4 ହରାଇ 184 ରନ୍ ସଂଗ୍ରହ କରିଥିଲା। ଇଂଲଣ୍ଡର ଆଲାଇସ୍ କ୍ୟାପ୍ସେ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନିଶାଦ୍ରବ୍ୟ ମାମଲାରେ ବ୍ୟକ୍ତିଗତ ସ୍ୱତନ୍ତ୍ରତା ତୁଳନାରେ ଦେଶର ସାର୍ବଭୌମତ୍ୱକୁ ପ୍ରାଥମିକତା ଦିଆଯିବ, କହିଲେ ସୁପ୍ରିମକୋର୍ଟ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବାକୁ ଥିବା ସମନ୍ୱିତ ଜନଜାତି ବିକାଶ ଜାତୀୟ ସମ୍ମିଳନୀରେ ଉଦ୍ଘାଟନୀ ଅଭିଭାଷଣ ରଖିବେ ରାଷ୍ଟ୍ରପତି। ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ ବୈଠକ ଆଜିଠାରୁ ଆରମ୍ଭ ହେବ ଓଡ଼ିଶାରେ। ଏବଂ 2025 ମସିହା ଜାତୀୟ ପଞ୍ଚାୟତ ପୁରସ୍କାର ଆଜି ପ୍ରଦାନ କରାଯିବ ନୂଆଦିଲ୍ଲୀରେ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଆରମ୍ଭ କରୁଛୁ ସାନ୍ତାଳୀ ଆଖଳା କାର୍ଯ୍ୟକ୍ରମ।

ଶେଷ ହେଲା ସାନ୍ତାଳିଆ ଖେଳ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ପ୍ରଯୋଜନା କରିଥିଲେ ଏମ୍ ନାଗଭୂଷଣ ମାଝୀ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର କଣ୍ଠଶିଳ୍ପୀ ସୁଶ୍ରୀ ସଙ୍ଗୀତା ମହାପାତ୍ର।

ଶୁଣୁଥିଲେ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମର କଣ୍ଠଶିଳ୍ପୀ ଥିଲେ ସୁଶ୍ରୀ ସଙ୍ଗୀତା ମହାପାତ୍ର। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛିକ୍ଷଣ ମଧ୍ୟରେ।

0: ଆକାଶବାଣୀ ବାରିପଦାର ଆପଣମାନଙ୍କ ଅନୁରୋଧକୁ ନେଇ ବିଶେଷ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ବାରିପଦା ପରିସରକୁ ସମସ୍ତଙ୍କୁ ସ୍ୱାଗତ କରୁଛୁ। ଶ୍ରୋତା ବନ୍ଧୁ ନମସ୍କାର, ଆସନ୍ତୁ କଥା ହେବା ଓ ଅନୁରୋଧର କେତେ ଶୁଣିବା।
1: ଆକାଶବାଣୀ ବାରିପଦାରୁ କହୁଛି, ହ୍ୟାଲୋ। ଝାରସୁଗୁଡା ଜିଲ୍ଲା, ଦଳଗୋବିନ୍ଦ ଭାଇ କେମିତି ଅଛନ୍ତି ଆପଣ? ଝାରସୁଗୁଡା ଜିଲ୍ଲା ଅଞ୍ଚଳରେ କେମିତି ସବୁ ପରିବେଶ?
2: ଭଲ ଅଛୁ ଆଜ୍ଞା, ଆପଣ ମାନେ କେମିତି ଅଛନ୍?
1: ଗୋଟିଏ ପ୍ରକାର ପରିବେଶ ତ ସବୁଆଡେ ଅଛି ବର୍ତ୍ତମାନ, ଯେହେତୁ ଗରମ ଦିନ।
2: ଆମର ବି ତ ଆଜ୍ଞା ଏଠି ବହୁତ ଗରମ ହଉଛି ଆଜ୍ଞା, ଆଜି ତ ମୁଁ ପୁରା ଗରମରେ ପୁରା ଆଜ୍ଞା ସିଝି ଯାଇଛି କହିଲେ ଚଲେ ଆଜ୍ଞା।
1: କୁଆଡେ ଯାଇଥିଲେ
2: ମାନେ? ଆଜି ଆଜି ଏମିତି ହେଲା ଆଜ୍ଞା, ସେ ମୁଁ ଟିକେ ପ୍ରତ୍ୟେକ ମାସରେ ସୁଗର ଟେଷ୍ଟ କରେ, ତ ଆଜି ସୁଗର ଟେଷ୍ଟ କରି ଆସିଲି ସେ ସକାଳେ, ପୁଣି ଖାଇକରି 12ଟାରେ ଟେଷ୍ଟ କରିଲି, ତାପରେ ସେ ରିପୋର୍ଟ ମିଳିବା 3:30 ସେଠି ବସି ରହିଲି, ଏବେ ରିପୋର୍ଟ ଦେଇକି ଔଷଧ ନେଇକି ଏବେ ଆସୁଛି ଆଉ।
1: ଆଚ୍ଛା ଆଚ୍ଛା, କଣ ଶୁଣେଇବା ଆପଣଙ୍କୁ ହେଲୋ ବାରିପଦ କାର୍ଯ୍ୟକ୍ରମରୁ?
2: ଡନ୍ ଫିଲ୍ମର ଏ ଦୋସ୍ତି ହମ୍ ନେଇ ଛୋଡ଼େଙ୍ଗେ।
1: କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି? କାହାରି ନାମ ନେବା ପାଇଁ ଚାହାନ୍ତି?
2: ବାରିପଦା ଯାହା ମାନଙ୍କ ଦ୍ୱାରା ଆମେ ଏଇ କାର୍ଯ୍ୟକ୍ରମ ସବୁ ଶୁଣିପାରୁଛୁ, ସେ ସମସ୍ତଙ୍କୁ ଆଉ ଆପଣଙ୍କୁ ଆଉ ଆମର ବିହାରୀଲାଲ ଭୋଇ, ମୋର ଗୋଟେ ଦାଦା ଅଛନ୍, ତାପରେ ମୁରଲୀ ପ୍ରସାଦ କର, ପ୍ରଶାନ୍ତ କୁମାର ଦାସ, ଦୀପାଞ୍ଜଳି ମିଶ୍ର, ମୋର ମିସେସ୍ ବିହାରୀଲାଲ ଭୋଇ, ସମସ୍ତଙ୍କୁ ଡେଡିକେଟ୍ କରିକିରି ଏଇଟା ଶୁଣେଇଦେବେ, ଏ ଦୋସ୍ତି ହମ୍ ନେଇ ଛୋଡ଼େଙ୍ଗେ।
1: ଠିକ୍ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ, ଧନ୍ୟବାଦ।
2: ଠିକ୍ ଅଛି, ଧନ୍ୟବାଦ।

0: ହ୍ୟାଲୋ
1: ଆଜ୍ଞା ନମସ୍କାର, ବରଗଡ଼ରୁ ସ୍ୱର୍ଣ୍ଣପ୍ରଭାକର କହୁଛି।
0: ସ୍ୱର୍ଣ୍ଣପ୍ରଭା ଭଉଣୀ କେମିତି ଅଛନ୍ତି?
1: ଭଲ ଅଛି ଆଜ୍ଞା। କଣ କହିବି, ଖରା ଯୋଉ ପ୍ରବଳ ଖରା, ଗ୍ରୀଷ୍ମ ତାପ 45 ଡିଗ୍ରୀ ତାପମାତ୍ରା, ଆଉ କାହିଁ ବି ରହି ବାହାରେ ସବୁଠି କୁଲର ଏସି କିଛି ବି କାମ ଦଉନି ଆଜ୍ଞା, ଆଉ ବହୁତ ଗରମ ଲାଗୁଛି, ଆଉ ସେମିତି ଭଲ ଅଛି ଆଜ୍ଞା।
0: ଆପଣ ତ ସାତ୍ତ୍ୱିକ ଆହାର ଗ୍ରହଣ କରନ୍ତି, ଏବେ ପରିବା ପତ୍ର ନିଶ୍ଚିତ ଭାବରେ ଆଗରୁ ଯେମିତି ମିଳୁଥିଲା, ଯେମିତିକି ଶୀତ ଦିନରେ, କେମିତି କଣ କରୁଛନ୍ତି?

0: ବ୍ୟବସ୍ଥା କରୁଛନ୍ତି ସବୁ ପରିବାପତ୍ର କେମିତି?
1: ପରିବା ମିଳୁଛି, ଆଣୁଛନ୍ତି ଚାଷୀମାନେ ପରିବା, ସବୁ ପରିବା ମିଳୁଛି।
0: ଆଚ୍ଛା,
1: ତଥାପି ଖରାଟିଆ ପରିବା କିଛି ତ ଭଲ ଲାଗୁନି ଆଜ୍ଞା। ଏବେ ତ ଖରା ଦିନରେ ଖାଲି ଦହି ପଖାଳ, ଭଜା, ଏମିତି ଶାଗ କି ସେମିତି ଜିନିଷ ଭଲ ଲାଗେ, ଲେମ୍ବୁ ଆଚାର ଏମିତି ଖଟା ଜିନିଷ, ଆଉ ତାପରେ ପଖାଳ ଭାତ ତୋରାଣି ପିଇବା କଥା।
0: କୁହନ୍ତୁ ତେବେ ସ୍ୱର୍ଣ୍ଣପ୍ରଭା ଭଉଣୀ, କଣ ଶୁଣେଇବା ହେଲା ବାରିପଦ କାର୍ଯ୍ୟକ୍ରମରୁ?
1: ଶୁଣିବା ଆମର ମିଷ୍ଟର ଇଣ୍ଡିଆ ଚଳଚ୍ଚିତ୍ର ଗୀତ ଶୁଣିବା,
0: ମିଷ୍ଟର ଇଣ୍ଡିଆ
1: ଗୀତଟା। ଜିନ୍ଦେଗି କି ଏହି ରୀତି ହେ, ସେ ଗୀତଟା ଶୁଣିବା ଆଜ୍ଞା।
0: ଠିକ ଅଛି, ତେବେ ଏଇ ଯେଉଁ ଗୀତଟି ଆପଣ ଅନୁରୋଧ କଲେ କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
1: ଆଜ୍ଞା, ପ୍ରଥମେ ଆପଣଙ୍କୁ, ତାପରେ ଆମର ଅଛନ୍ତି ସୁବଳ ସାହୁ, ମୁରଲୀ ମେହେର, ରବୀନ୍ଦ୍ର, ଲକ୍ଷ୍ମୀନାରାୟଣ ବାଘ, ମନୋଜ ପଟେଲ, ପଙ୍କଜ ମିଶ୍ର, ଚୈତନ୍ୟ ପଟେଲ, ଆଉ ସମସ୍ତ ଶ୍ରୋତା ଭାଇ ଭଉଣୀ ମାନଙ୍କୁ, ସମସ୍ତଙ୍କୁ ଗୀତଟା ଉତ୍ସର୍ଗ କରିବା ଆଜ୍ଞା।
0: ଠିକ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣଉଛୁ। ଧନ୍ୟବାଦ
1: ଆଜ୍ଞା, ଧନ୍ୟବାଦ ଆଜ୍ଞା, ରହୁଛି, ନମସ୍କାର।
0: ନମସ୍କାର।

0: ହ୍ୟାଲୋ,
1: ହ୍ୟାଲୋ,
0: ଏ ଯୋଉ ଶୋଳିଆପଦା ବ୍ଲକର ମୁଣ୍ଡାମଣିରେ ବର୍ତ୍ତମାନ କେମିତି ପରିବେଶ ଅଛି? ଆଉ ବର୍ଷା ହଉଛି ନା ନାହିଁ? ମଝିରେ ମଝିରେ ଗରମ ତ ପ୍ରବଳ ହଉଥିବ ନିଶ୍ଚିତ, ସବୁଆଡେ ତ ସମାନ ଭାବରେ ହଉଛି,
1: ଖରାପ ବହୁତ ହଉଛି ହେଲା, ଆଉ ମଝିରେ ମଝିରେ କାଳ ବୈଶାଖୀ ହଉଛି, ଗରମରୁ ଟିକେ ଥଣ୍ଡା ଲାଗୁଛି ଆଉ।
0: ଆଚ୍ଛା, ଯେତେବେଳେ କାଳ ବୈଶାଖୀ ଝଡ଼ ହୁଏ ସେତେବେଳେ ଆପଣଙ୍କର ଅନ୍ୟମାନେ କଣ ଦୌଡ଼ନ୍ତି ସେଇ ଗଛ ମୂଳକୁ ଆମ୍ବ କୁଢିବା ପାଇଁ? ନା,
1: ସମସ୍ତେ ସେଇ ଗଛ ମୂଳରେ ବସିଥାନ୍ତି, ସେଠି ହୁଏ, ଆଉ ଖରାରେ କଣ କରିବେ?
0: ଖରା ସମୟରେ ତ ବସିବେ, କାଳ ବୈଶାଖୀ ଝଡ଼ ଯେତେବେଳେ ହଉଥିବ ଆପଣ ସେତେବେଳେ ଯାଇକି ସେ ଗଛ ମୂଳେ ବସିବେ? ନା
1: ନା ନା, ସମସ୍ତେ ସେତେବେଳେ ଘରକୁ ଯିଏ ଯାହାର ପଳେଇ ଯାଆନ୍ତି ଆଉ।
0: ହଁ ହଁ ହଁ, ମୁଁ ଦେଖୁଛି କେହି କେହି ସ୍ଥାନରେ ଲୋକମାନେ ଗଛ ମୂଳକୁ ଛାଡିକି ଯାଆନ୍ତିନି, ଆମ୍ବ ପଡିବ ତେବେଳେ ଯଦି ଗୋଟେ ଆମ୍ବ ଡାଳଟା ଭାଙ୍ଗି ପଡିବ ତେବେ ସେ ଅସୁବିଧା ନିଶ୍ଚିତ ଭାବରେ, ତେଣୁ ସେଭଳି ନ ହଉ। ପ୍ରବଳ ପବନଟା ଭାରି ଜୋର ହଉଛି ନା, ବା ଲାଇଟିନିଂ ହଉଛି, ସେ ସମୟରେ ଆମ୍ବ ଗଛ ମୂଳକୁ ଯିବା ଆବଶ୍ୟକତା ନାହିଁ, କାରଣ ଆମ୍ବ ତ ପଳେଇ ଯିବନି ନା।
1: ଆମର ଏଠି ହଉଛି ଲୋକମାନେ ଖରାରେ ବସିଥାନ୍ତି, କିନ୍ତୁ ବର୍ଷା ପବନ ଆସିଲେ ସମସ୍ତେ ଯିଏ ଯାହାର ଘରେ ଯାଇକରି ସମସ୍ତେ ବାହାରେ କେହି ରୁହନ୍ତିନି, ସବୁ ଭିତରେ ରୁହନ୍ତି
0: ହେଲା,
1: ନା ଘଡ଼ଘଡ଼ି ଯିଏ ରେଟ୍ରେ ମାରୁଛି ମାନେ ଇଚ୍ଛା ମନ କରିବନି ବାହାରକୁ।
0: ଆଚ୍ଛା କୁହନ୍ତୁ ତେବେ ବାପି ଭାଇ, କଣ ଶୁଣେଇବା ହେଲୋ ବାରିପଦା କାର୍ଯ୍ୟକ୍ରମରୁ?
1: ତେବେ ଗୋଟେ ମାନେ ଶାଶୁ ଘର ଚାଲିଯିବିର ଗୋଟେ ଗୀତ,
0: ଗୀତଟି କଣ କୁହନ୍ତୁ? କଣ ଗୋଟେ ଆୱାଜ ଆସୁଛି ଆପଣଙ୍କ ମୋବାଇଲ ରେ ଆସୁଛି ନା ସେ ପାଖରେ କଣ ଗୋଟେ ହଉଛି?
1: ନା, ମୁଁ ବିଞ୍ଚଣା ଧରିକିରି ବିଞ୍ଚି ହଉଛି।
0: ଆଚ୍ଛା ଆଚ୍ଛା, କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
1: ଏଟା ଆମ ଶାଢୀ ପାଇଁ ହେଲା, ନାଁ ହଉଛି ଆମ ସମସ୍ତଙ୍କର ହଉଛି ବାପି ଭାଇ, ଆଉ ବୁଲବୁଲ, ତାପରେ ହଉଛି ଆଲୋପନା, ତାପରେ ହଉଛି ଖକନ, ସୁଜତା, ସାବିତ୍ରୀ, ଯଶୋଦା, ଆଉ ହଉଛି ସୁକାନ୍ତି, ତାପରେ ହଉଛି କରୁଣାକର, ବିଶ୍ୱଜିତ, ପୁଷ୍ପାଞ୍ଜଳି, ଅଞ୍ଜଳି, ଆଉ ହଉଛି ଅହଲ୍ୟା, ଆଉ କଥା ହଉଛି ନିରଞ୍ଜନ, ପ୍ରିୟତମା, ପ୍ରିୟତମା, ନିକି, ପୂଜା, ଏତିକି।
0: ଠିକ ଅଛି ତେବେ ବାପି ଭାଇ, ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣଉଛୁ, ଧନ୍ୟବାଦ,
1: ରହୁଛି, ନମସ୍କାର।
0: ନମସ୍କାର।

0: हेलो,
1: हेलो
0: नमस्कार।
1: सर बांगरिपुर
0: झुमरी
1: सर
0: भौणी,
1: आपण केमिते अछंदी
0: मैं भल अच्छे। आपणको अंचलरे आजी पागो तो निश्चय भल थिबो, वर्षा होतला कि?
1: ଆଜ୍ଞା ଆମ ଅଞ୍ଚଳରେ ଏବେ ପରିବେଶ ବହୁତ ଭଲ ଅଛି। ତାପରେ ପାଗ ବି ଟିକେ ମେଘୁଆ କରିଛି, ଥଣ୍ଡା ଲାଗୁଛି ଭଲ।
0: ଆଉ ଆମ୍ବ ଗଛରେ ସବୁ ଆମ୍ବ ସରିଗଲା ନା ଅଛି ଆହୁରି ଆମ୍ବ?
1: ସାର ଆମ୍ବ ତ ସରିଗଲାଣି।
0: ଆସ୍ତେ ଆସ୍ତେ ମାନେ ଯେତେ ଖରା ଏଇ ଯୋଉ ତାତି ବଢିଲା କି ସେ ସବୁ ଗୋଟେ ଗୋଟେ ଗଳି ପଡୁଥିବ ନାଇ କି?
1: ଆଜ୍ଞା
0: ଆଉ ଯାହା ବାକି ଥିଲା ଏ ଯୋଉ କାଳବୈଶାଖୀ ଝଡ ସେ
1: ଆଜ୍ଞା
0: ତାକୁ ପୁରା ଧୂଳିସାତ କରିଦେଇଥିବ। ଯେତେବେଳେ ଆମ୍ବ ଗଛ ତଳେ ବସିକି ସବୁ ଚାଲିଥିଲା, ଯେମିତିକି ଲଡ଼ୁ ଖେଳ ବା ଖୁସି ଆସି ହବା ମଜା ଗପ କରିବା, ସେସବୁ ଆଉ ତେବେ ଆଉ ହବନି ନାଇ କି?
1: ନା ସାର ଏବେ ହବନି, ଏବେ ତ ହେଇଯାଇଛି ନା, ସେଠି କେମିତି କଣ କରିବୁ।
0: ପୁଣି ବର୍ଷା ଦିନ ଆସିଯିବ, ତା ପୂର୍ବରୁ ଏ ଯୋଉ ରଜ ଦୋଳି ସେ ପାଇଁ ପ୍ରସ୍ତୁତି କଲେ ନା ନାହିଁ?
1: ରଜ ଦୋଳି ପାଇଁ ପ୍ରସ୍ତୁତି ହେଇନି। ହବ
0: ଦୋଳିରେ ଝିଅମାନେ ଝୁଲନ୍ତି ନା ପୁଅମାନେ ବି ଝୁଲନ୍ତି?
1: ସେଥିରେ ଉଭୟ ଝୁଲନ୍ତି, ପୁଅମାନେ ବି ଝିଅମାନେ ବି ସମସ୍ତେ ମିଶିକି ଆମେ ଦୋଳି ଝୁଲୁ।
0: ଆଚ୍ଛା ଆଚ୍ଛା, ଦୋଳି କୋଉଠି ମାନେ ବନ୍ଧା ହୁଏ?
1: ଆମର ଆମ୍ବ ଗଛରେ ବନ୍ଧା ହୁଏ।
0: ଆମ୍ବ ଗଛରେ ବନ୍ଧା ହୁଏ। ଆଚ୍ଛା ଆଚ୍ଛା, ସେ ଯୋଉ ଦୋଳି ଖେଳିବା ସମୟରେ କେମିତି ସବୁ ମାନେ ଜଣେ ଏକା ଚାହିଁଲେ ଦୋଳି ଝୁଲି ପାରିବ ନା ତାକୁ ସାହାଯ୍ୟ କରିବା ପାଇଁ ପଡେ ଆପଣଙ୍କୁ?
1: ସେମିତିରେ ଜଣଙ୍କୁ ଆମେ ସାହାଯ୍ୟ ନ କଲେ ତ ହବନି।
0: ଆଚ୍ଛା,
1: ଯିଏ ଝୁଲିବ ଯିଏ ବସିଥିବ ଆଉ ଜଣେ ତାକୁ ସାହାଯ୍ୟ କରିବ ଆଉ।
0: କାହିଁକି ନା ରଜ ଦୋଳି ନା ସେ କଟମଟ କରେ, କେତେବେଳେ ଛିଡି ଯିବାର ବି ଭୟ ରୁହେ ନା କି?
1: ଆଜ୍ଞା
0: ଝୁମରି ଭଉଣୀ, ତେବେ ଆଜି କଣ ଖାଇଛନ୍ତି?
1: ଆଜି ଆମର ତ ପଖାଳ ହେଇଥିଲା, ପଖାଳ ଶାଗ ଭଜା, ସଜନା ଶାଗ।
0: ସଜନା ଶାଗ, ସୁନସୁନିଆ ଶାଗ ମିଳେନି?
1: ଆଜ୍ଞା ସେସବୁ ବି ମିଳେ।
0: ହଁ ହଁ,
1: ସଜନା ଶାଗ ବାହାରେ ଗଛ ଅଛି, ସେଇଟା
0: ଆଚ୍ଛା
1: ଆମେ
0: ଆଚ୍ଛା।
1: ଖାଉଛୁ।
0: କଣ ଶୁଣେଇବା ଆପଣଙ୍କୁ ହେଲୋ ହରିପଦ କାର୍ଯ୍ୟକ୍ରମରୁ?
1: ଆଜି ସାର ଦିଲ୍ ତ ପାଗଲ୍ ର ଟାଇଟଲ୍ ସଙ୍ଗ୍ ଶୁଣିଦେବେ।
0: କାହା କହୁଛ?

0: ସରୁ କରିବା ପାଇଁ ଚାହାନ୍ତି?
1: ଆମର ରାହୁଲ, ଆଦିତ୍ୟ, ଅନି, ଅଜିତ କଣ୍ଡେଇ, ମାମୁ ମିଶ୍ର, କିନାରାୟଣ ପାତ୍ର, ଆଦିତ୍ୟ କିସ୍କୁ, ଅନିଲ ବେହେରା, ଏତିକି ସାର୍।
0: ଠିକ ଅଛି, ତେବେ ଝୁମରି ଭଉଣୀ, ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ।
1: ଥ୍ୟାଙ୍କ ୟୁ ସାର।

0: ଯାଆନ୍ତି ବିଜନେସ ବର୍ତ୍ତମାନ କରୁଛନ୍ତି ନା କଣ?
1: ଆଜି ମୁଁ ଯାଇନି, ଆଜି ଘରେ ଅଛନ୍ତି।
0: ଆଚ୍ଛା, ଘରେ ଅଛନ୍ତି। ଆଗରୁ କହୁଥିଲେ ଆପଣ ଏକା ରୁହନ୍ତି, ତେବେ ସେ ଯେଉଁ ଏକା ଏକା ଜୀବନ କେମିତି ଆପଣ କଟାଉଛନ୍ତି? କେମିତି ଆପଣଙ୍କୁ ଟିକେ ଜୀବନଟା କେମିତି ଅସଜଡ଼ା ଲାଗେନି?
1: ହଁ, ନିଶ୍ଚୟ ତ ଏକାନ୍ତ ଜୀବନ କଟେଇବା ଟିକେ ବାସ୍ତବ ଦୁନିଆରେ ଟିକେ ଟିକେ କଷ୍ଟ ହୁଏ, କିନ୍ତୁ ମୁଁ ସବୁବେଳେ ରେଡିଓକୁ ସାଥୀ କରି ନେଇଛି। ଆଉ ରେଡିଓ ଯେତେବେଳେ ମୁଁ ଖୋଲି ଦିଏ ନା, ତା ସହିତ ମୋ ପାଖରେ ଟିକେ ବନ୍ଦ, ଆଉ ରେଡିଓର ବାଣୀ ଶୁଣିକି ବହୁତ ମୁଁ ଖୁସି ହେଇଯାଏ। ତେଣୁ ମୁଁ ସବୁବେଳେ ରେଡିଓ ହଉଛି ଗୋଟେ ମୋ ପାଇଁ ଗୋଟେ ପେନ୍ କିଲର।
0: ଆକାଶବାଣୀ ହଉଛି ଆପଣଙ୍କର ପରିବାର?
1: ଆଜ୍ଞା।
0: ତେବେ ସେଇ ପରିବାରରେ ଯେତେବେଳେ ଆପଣ ଯାଇକି ସାମିଲ ହୁଅନ୍ତି, ସେତେବେଳେ ଆପଣଙ୍କୁ କେମିତି ଲାଗେ?
1: ନିଶ୍ଚୟ ତ ବହୁତ ଖୁସି ଲାଗେ।
0: ଆଚ୍ଛା, କୁହନ୍ତୁ ତେବେ ନାରାୟଣ ଭାଇ କଣ ଶୁଣେଇବା ଆପଣଙ୍କୁ ହେଲୋ ବାରିପଦ କାର୍ଯ୍ୟକ୍ରମରୁ?
1: ମୋତେ ଶୁଣେ ସମାଧି ଫିଲ୍ମର।
0: ଆଚ୍ଛା,
1: ଜବ ତକ ରହେ ତନ ମେ ଜିଆ ୱଦା ରହା।

0: ସମୟ ସଙ୍କେତ ଦେଲାଣି ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମକୁ ଆଜି ପାଇଁ ଏଇଠି ରଖିବା, କିନ୍ତୁ ମନେ ରଖିଥିବେ ପ୍ରତି ବୁଧବାର ଅପରାହ୍ନ 4 ସମୟକୁ ଆମ ଟେଲିଫୋନ୍ ନମ୍ବର 0679225415 ଅପେକ୍ଷାରେ ରହିଲି। ନମସ୍କାର।
1: ଶ୍ରୋତାଙ୍କ ହୃଦୟର ସ୍ୱର, ମନବୀଣାର ଝଙ୍କାର। ହ୍ୟାଲୋ ବରିପଦ, ହ୍ୟାଲୋ।

0: ସେସରିଲା ହେଲୋ ବାରିପଦା କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ପ୍ରଯୋଜନା କରିଥିଲେ ଏମ୍ ନାଗଭୂଷଣ ମାଝୀ, ଉପସ୍ଥାପନାରେ ଥିଲେ ଅଶୋକ କୁମାର ଦତ୍ତ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
1: लिखा गीत शांतनु मोइत्रा का संगीत शान और श्रेया घोषाल की आवाजों में आपने सुना पीके फिल्म से। चित्रलोक कार्यक्रम में अभी वक्त है एक छोटे से अंतराल का।

ବ୍ରଜକିଶୋର ନାୟକ, ରତିକାନ୍ତ ଧଡ଼ା, ନିରଞ୍ଜନ ବେହେରା, ପ୍ରଫୁଲ୍ଲ ସନ୍ତରା, ମଙ୍ଗୁଳୁ ନାୟକ, ଅନନ୍ତ ମାଝି, ରେଖା ଗିରି, ବଉଳ ଗିରି ଏବଂ ରାସବିହାରୀ ସନ୍ତରା।

ଶେଷ ହେଲା ଖଞ୍ଜଣୀ ଭଜନ ପରିବେଷଣ କରିଥିଲେ ଶିଳ୍ପୀ ହେମନ୍ତ କୁମାର ଗିରି ଏବଂ ସାଥୀ କଳାକାରମାନେ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ପ୍ରଚାର କରୁଛୁ ନାରୀ ମହଲ।

0: ଭଉଣୀ, ଆମେ ସମସ୍ତେ ଜାଣିଛେ ଜୀବନ ଧାରଣ ପାଇଁ ଖାଦ୍ୟ ଗ୍ରହଣ କରିବାକୁ ପଡ଼ିଥାଏ। ଖାଦ୍ୟ ଏକ ପଦାର୍ଥ ଯାହା ଜୀବର ପୋଷଣ ନିମନ୍ତେ ଗ୍ରହଣ କରାଯାଏ। ସାଧାରଣତଃ ଏହା ଉଦ୍ଭିଦ ବା ପ୍ରାଣୀ ଉତ୍ସରୁ ନିଆଯାଏ, ଯେଉଁଥିରେ ଶ୍ୱେତସାର, ପୁଷ୍ଟିସାର, ଚର୍ବି, ଜୀବସାର ଓ ଲବଣ ଜାତୀୟ ପଦାର୍ଥ ଥାଏ। ଏହି ପଦାର୍ଥ ସମୂହ ଖାଇବା ବା ପିଇବା ପରେ ଶରୀରରେ ଥିବା ଜୀବକୋଷ ଦ୍ୱାରା ପରିପାକ ହୋଇ ଶକ୍ତି, ବିକାଶ ଓ ବୁଦ୍ଧି ଜାତ ହୁଏ। ତେବେ ଆଜି ଆସନ୍ତୁ ସେହି ଖାଦ୍ୟ ସମ୍ପର୍କରେ ଆମର ଆଲୋଚନା କରିବା। କି ପ୍ରକାରର ଖାଦ୍ୟ ଆମେ ଖାଇବା ଦରକାର ଯାହା ଆମ ଜୀବନଧାରଣ ମାନରେ ଉନ୍ନତି କରିବ ଏବଂ ଆମକୁ ସୁସ୍ଥ ଓ ନିରୋଗ ରଖିବ, ଏହି ସମ୍ପର୍କରେ ଆଲୋଚନା କରିବା ପାଇଁ ଆମ ଗହଣରେ ଅଛନ୍ତି ଖାଦ୍ୟ ବିଶେଷଜ୍ଞ ପ୍ରାକ୍ସ୍ମିତା ରାଉତ। ଆପଣଙ୍କୁ ଆଜିର କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ। ନମସ୍କାର।
1: ନମସ୍କାର।
0: ଆମେ ବଞ୍ଚି ରହିବା ପାଇଁ ବିଭିନ୍ନ ପ୍ରକାରର ଖାଦ୍ୟ ତ ଖାଇଥାଉ, ତେବେ ଏହି ଖାଦ୍ୟ ଯୋଗୁଁ ଆମର ଖାଦ୍ୟ ଖାଇବାର ପ୍ରଣାଳୀ ଯୋଗୁଁ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଉଛି। ତେବେ ଆଜିଠାରୁ ନିଜ ଖାଦ୍ୟରେ ଆମେ ଯଦି କିଛି ପରିବର୍ତ୍ତନ ଚାହିଁବା, କି ପ୍ରକାର ପରିବର୍ତ୍ତନ କରାଯିବ?
1: ବହୁତ ବଢିଆ ଜିନିଷଟା ପଚାରିଲେ। ଆଜିକାଲି ଆମେ ଆମର ଯୋଉ ଖାଦ୍ୟର ପ୍ରଣାଳୀ ପ୍ଲସ୍ ଜୀବନଶୈଳୀକୁ ଏତେ ବଦଳେଇ ଦେଇଛେ, ଯୋଉଥିପାଇଁ ବହୁତ ଗୁଡ଼େ ସେଇ ଜନିତ ରୋଗ ସମସ୍ୟା ଆସୁଛି, ଯୋଉଟାକି ଖାଦ୍ୟରୁ ହିଁ କ୍ରିଏଟ୍ ହଉଛି। ଏବଂ ଖାଦ୍ୟକୁ ଯଦି ଆମେ ଠିକ୍ ଭାବେ ଦେଖିବା, ଠିକ୍ ଭାବେ ଖାଇବା, କୋଉଟା କେମିତି କେତିକି ଖାଇବା ମାତ୍ରାରେ, ସେ ମାତ୍ରାଟି ଯଦି ଆମେ ଜାଣିଯିବା, ତେବେ ଆମର ଏତେ ପ୍ରକାର ସବୁ ସମସ୍ୟା ହବ ନାହିଁ। ତେଣୁ ତା ପାଇଁ ମେନ୍ ହେଲା, ଆପଣ ଦେଖିବେ ଆପଣ ଗୋଟେ ପ୍ଲେଟ୍ରେ ଯେତେବେଳେ ଖାଦ୍ୟ ନଉଛନ୍ତି, ତାକୁ ଆପଣ ତିନି ଭାଗ କରନ୍ତୁ। ତିନି ଭାଗରୁ ଆପଣଙ୍କର ରହିବ ଗୋଟେ ଭାଗ ହଉଛି ଯେମିତି ଚାଉଳ ହେଲା, ସୁଜି ହେଲା, ଯୋଉଟା କି ଶ୍ୱେତସାର ଜାତୀୟ ଖାଦ୍ୟ କି ବ୍ରେଡ୍ ହେଲା, ସେସବୁ ଜିନିଷ ରହିବ। ଆଉ ଗୋଟେ ଭାଗ ଆପଣଙ୍କର ପ୍ରୋଟିନ୍, ଯୋଉଟା କି ଆମର ପୁଷ୍ଟିସାର ଆମେ ତାକୁ କହୁ, ଡାଲି ଜାତୀୟ ଜିନିଷ ହେଲା, କ୍ଷୀର ହେଲା, ମାଛ, ଅଣ୍ଡା, ସୋୟାବଡି, ଏଗୁଡିକ ରହିବ। ଆଉ ଗୋଟେ ଭାଗ ଆପଣ ପନିପରିବା ହେଲା, ଫଳ ହେଲା ରଖିବେ। ଯଦି ଏଇ ଟାଇପ୍ର ଆପଣ ଖାଦ୍ୟକୁ ଚେଞ୍ଜ କରିପାରୁଛନ୍ତି, ମିନ୍ସ ଆପଣଙ୍କ ପ୍ଲେଟ୍ଟିକୁ ଚେଞ୍ଜ କରିପାରୁଛନ୍ତି, ତ ଡେଫିନେଟଲି ଆପଣଙ୍କୁ ଯୋଉ ଖାଦ୍ୟ ଦ୍ୱାରା ଯେତିକ ରୋଗ ଆଜିକାଲି ଦେଖାଯାଉଛି, ସେଥିରେ ଆମେ ବହୁ ପରିମାଣରେ ତାକୁ ହ୍ରାସ କରିପାରିବା।
0: ତେବେ ଆପଣଙ୍କ ପାଖକୁ ଯୋଉମାନେ ଆସୁଛନ୍ତି, ସେମାନଙ୍କର କୋଉ ପ୍ରକାରର ଭୁଲ ଖାଦ୍ୟ ଅଭ୍ୟାସ ହେଇଥାଏ ଯୋଉଥିପାଇଁ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ସେ ଆପଣଙ୍କ ପାଖକୁ ଆସିଥାନ୍ତି?
1: ନର୍ମାଲି ଯୋଉମାନେ ମୋ ପାଖକୁ ଆସନ୍ତି, ମୋଷ୍ଟଲି ତାଙ୍କର ଖାଇବାରେ ଇମ୍ବାଲାନ୍ସ ଥାଏ, ମାନେ କେତିକି ମାତ୍ରାରେ ସେମାନେ ଖାଇବେ ସେଇଟା ତାଙ୍କୁ ଜଣାନଥାଏ, ଏଇଟା ଗୋଟେ। ଆଉ ଯଦି ବି ସେମାନେ ଜାଣିଥାନ୍ତି, ସେଇଥିରେ ମୋଷ୍ଟଲି ବେଶୀ ଆଜିକାଲି କଣ ଦେଖାହଉଛି, ଯୋଉଟା ଆମେ ଫାଷ୍ଟଫୁଡ୍ କହୁଛୁ, ବାହାର ଖାଦ୍ୟଟା ତାଙ୍କ ଖାଇବାରେ ଅଧିକା ଥାଏ। ଆଉ ଗୋଟେ ହେଲା ଖାଦ୍ୟର ଟାଇମିଂ, ଯୋଉଟା କି ମାନେ ସ୍ପେଶିଆଲି ଯୋଉଟା ରାତିର ଖାଇବାର ଟାଇମିଂ ଠିକ୍ ରହୁନି, ସେଇଟା ବହୁତ ଗୁଡ଼େ ଡିଜିଜ୍ କ୍ରିଏଟ୍ କରିପାରିବ। ଆଉ ଗୋଟେ ହେଲା ଯୋଉଟା ମୁଁ କହିଲି, ତାଙ୍କର କେତେ ଖାଇବେ, କୋଉଟା ଖାଇବେ, ସେଇଟା ଟିକେ ପ୍ରୋବ୍ଲେମ୍ ଥାଏ। ଆଉ ଫାଷ୍ଟଫୁଡ୍ ବହୁତ ଅଧିକା, ବର୍ତ୍ତମାନ ବାହାର ଖାଦ୍ୟ ବହୁତ ଅଧିକା। ସେମାନଙ୍କୁ ଯଦି ପଚାରେ ଆମେ ଯେ କାହିଁକି ଏତେ ବାହାର ଖାଇବା, କ'ଣ ପାଇଁ ନା, ସମୟ ନାହିଁ କିମ୍ବା ପିଲା ଭଲ ପାଉଛନ୍ତି ସେଥିପାଇଁ ଆମେ ସେଇ ଖାଦ୍ୟ ଗୁଡ଼ିକ ବେଶୀ ଖାଉଛୁ। ତାପରେ ବାହାରେ ବି ଆଜିକାଲି ଏତେ ଖୋଲିଗଲାଣି ସବୁ ଖାଇବା ଦୋକାନ, ସବୁ ବହୁତ ଭେରାଇଟି ଖାଦ୍ୟ ମିଳୁଛି।

0: ଘରେ ଆଉ ରୋଷେଇ ନକରି ଆମେ ବାହାରୁ ଖାଇଦେବାକୁ ବେଶୀ ପ୍ରିଫର କରୁଛୁ, ସ୍ପେଶିଆଲି ୱିକେଣ୍ଡ ଗୁଡାକ। କେଜଣ ତ ୱିକେଣ୍ଡ ବି ନୁହେଁ, ସପ୍ତାହରେ ଦୁଇ ତିନି ଦିନ ବି ଟାଇମ ହଉନି ଖାଇବା ବାହାରୁ ଆଣିବା। ଯେହେତୁ ସେମାନେ ବାହାରୁ ବେଶୀ ଖାଉଛନ୍ତି, ସେଇଥିରେ ଆପଣଙ୍କର ଚିନି, ଲୁଣ ଆଉ ତେଲ, ମଇଦା ଏଇସବୁ ଜିନିଷ ଅଧିକା ରହୁଛି, ତେଣୁ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟଗତ ସମସ୍ୟା ଆଣୁଛି, ତ ସେଇଟିକୁ ଆମକୁ ବେଶୀ ଧ୍ୟାନ ଦେବାକୁ ପଡିବ।
1: ମାନେ ଦେଖାଯାଉଛି ଏକ ବ୍ୟସ୍ତବହୁଳ ଜୀବନ ସମସ୍ତଙ୍କର ବର୍ତ୍ତମାନ ଚାଲିଛି। ସେ ବ୍ୟସ୍ତବହୁଳ ଜୀବନରେ ଘରେ ସ୍ୱାଦିଷ୍ଟ ରୋଷେଇ କରିକି ଖାଇବା ପରଷି ଦେବାକୁ ସମୟର ଅଭାବ, ଯୋଉଥିପାଇଁ ବାହାରୁ ଖାଇବା ପାଇଁ ଭଲ ପାଉଛନ୍ତି ପ୍ରାୟତଃ ଲୋକମାନେ। ତେବେ ସାଧାରଣତଃ ଆମେ ଜାଣିଛେ ମଧୁମେହ ରୋଗୀମାନେ ଭାତ ଖାଇବାକୁ ସେମାନଙ୍କୁ ମନା ହେଇଥାଏ। ଭାତ ଖାଇଲେ କିଛି ଲୋକଙ୍କର ଧାରଣା ଥାଏ ଯେ ମୋଟା ହେଇଯିବେ, ଏଇଟା କ'ଣ ପ୍ରକୃତରେ ଠିକ?
0: ହଁ, ଏଇଟା ବହୁ ଜଣ ଆସିକି ମତେ ପଚାରନ୍ତି ଯେ ଭାତ ଖାଇଲେ ଆମର ଓଜନ ବଢିଯିବ, ତ ଭାତ ଆମେ ଖାଇବୁନି। ବହୁ ଜଣ ଭାବନ୍ତି ଯେ ନାଇଁ ଆମେ ରୁଟି ଖାଇଲେ ଆମର ଓଜନ କମିବ, ଭାତ ଖାଇଲେ ବଢିବ। ଆଉ ମଧୁମେହ ରୋଗୀମାନଙ୍କୁ ଆକ୍ଚୁଆଲି ଭାତ ଖାଇବାକୁ ମନା ନୁହେଁ, ଭାତ ସେମାନେ ଖାଇପାରିବେ, କିନ୍ତୁ ତାର ମାତ୍ରା ଠିକ୍ ଥିବା ଦରକାର ଯେ କେତିକି ମାତ୍ରାରେ ମୁଁ ଭାତଟା ଖାଇବି, କେତେ ଥର ଖାଇବି, ତାର ଗୋଟେ ଥାଏ। ଯେମିତି ଯଦି ଆମେ ଭାତ ଆଉ ରୁଟିକୁ ଦେଖିବା, ତେବେ 100 ଗ୍ରାମ ଚାଉଳରେ 348 କିଲୋ କ୍ୟାଲୋରି ରହିଥାଏ, ଯୋଉଟା ରୁଟିରେ ଆପଣଙ୍କର ସେଇ ପାଖାପାଖି, ମାନେ ଗୋଟେରେ ଯଦି 346 କ୍ୟାଲୋରି ରହୁଛି, ଗୋଟେରେ 348 କ୍ୟାଲୋରି ରହୁଛି, ତ ସେଇଥିରେ ଆପଣଙ୍କୁ ବେଶୀ ଡିଫରେନ୍ସ ଦେଖାଯିବନି। କିନ୍ତୁ ମେନ୍ ହେଲା ଗୋଟେ ଜିନିଷ ଥାଏ ଯେ ରୁଟିଟା ଆମେ ଗଣିକି ଖାଏ, ଗୋଟେ ରୁଟି ଆପଣଙ୍କୁ 80 କ୍ୟାଲୋରି ଦେବ, ତ 80 କ୍ୟାଲୋରି ଯେତେବେଳେ ଦଉଛି ଆମେ ଗଣିକି ଖାଉଛେ ଦିଟା ରୁଟି ତିନିଟା ରୁଟି। ଭାତ ଖାଇଲା ବେଳେ ଆମର ଓଡ଼ିଶାରେ କ'ଣ, ଭାତ ପ୍ରିୟ ଯେହେତୁ ଭାତକୁ ଆଉ ଗଣି ହୁଏନି, ଭାତକୁ ଆପଣ ଗୋଟି ଗୋଟି ଗଣିବେ, ତେଣୁ ଆମେ କହୁଛେ ଚା କପ୍ରେ ମାପିକି ଖାଆନ୍ତୁ। ଯଦି ତିନିଟା ରୁଟି ଖାଉଛନ୍ତି ତା ବଦଳରେ ତିନି କପ୍ ରନ୍ଧା ଭାତ ଯଦି ଖାଉଛନ୍ତି ଆପଣଙ୍କୁ ଅସୁବିଧା ହବନି। ପ୍ଲସ୍ ମଧୁମେହ ରୋଗୀ ଦିନକୁ ଥରେ ଭାତ ଖାଇପାରିବେ, କିଛି ଅସୁବିଧା ହବନି, ଭାତ ଦିନକୁ ଥରେ ଖାଇବେ। କେବଳ ତାଙ୍କୁ ଧ୍ୟାନ ଦେବାର ଅଛି ଯେ ମୁଁ ଉଷ୍ଣା ଚାଉଳ ଖାଇବି। ବହୁ ଜଣ କୁହନ୍ତି ଯେ ଅରୁଆ ଚାଉଳ ଖାଇଲେ ମଧୁମେହ ବଢିଯିବ, ରକ୍ତରେ ସୁଗାରର ମାତ୍ରା ବହୁତ ଅଧିକା ହେଇଯିବ, ସେମିତି ଆଜ୍ଞା ନୁହେଁ। ଆପଣ ଭାତ ଖାଇପାରିବେ, କିନ୍ତୁ ଯଦି ଅରୁଆ ଚାଉଳ ଖାଉଛନ୍ତି ତେବେ ପୁରୁଣା ଚାଉଳ ହେଇଥିବ, ଗଳା ହେଇଥିବ, ତାର ଯୋଉ ଆମେ ପେଜଟା ସେଇଟା ଆମେ ଯଦି ଗାଳି ଦଉଛେ ତେବେ ସେମାନେ ଆରାମସେ ଖାଇପାରିବେ, କିଛି ଆପଣଙ୍କର ଯୋଉ ବ୍ଲଡ ସୁଗାର ହଉ କି ଶର୍କରାର ମାତ୍ରା ସେଟା ବଢିବ ନାହିଁ।
1: ତେବେ ଏବେ ପ୍ରାୟ ଦେଖିବାକୁ ମିଳୁଛି ଇଣ୍ଟରମିଟେଣ୍ଟ ଫାଷ୍ଟିଂ ପ୍ରାୟ ଲୋକମାନେ କରୁଛନ୍ତି, ସେଇଟା କ'ଣ ସମସ୍ତଙ୍କ ପାଇଁ ସୁରକ୍ଷିତ କି? କୋଉମାନେ ଏଟା କରିବା ଉଚିତ ନୁହଁ?
0: ଇଣ୍ଟରମିଟେଣ୍ଟ ଫାଷ୍ଟିଂ ମାନେ ଆମର ଯୋଉ 24 ଘଣ୍ଟା ଆମେ ଯୋଉ କହୁଛୁ, 24 ଘଣ୍ଟାରୁ ସେମାନେ 12-16 ଘଣ୍ଟା ଖାଲି ପେଟରେ ରହିବେ ଆଉ 8 ଘଣ୍ଟା ସେମାନେ ଖାଇବେ। ତ ସେଇଟାରେ କ'ଣ ହୁଏ, ଆମର ଯୋଉ ମନେକର 8:00 ମୁଁ ଷ୍ଟାର୍ଟ କଲେ, ସେଇଟା 12 ଘଣ୍ଟିଆ ହେଲେ ରାତି 8 ଭିତରେ ମୁଁ ଖାଇବି, କିନ୍ତୁ 12 ଘଣ୍ଟା ନହେଇକି ଯେତେବେଳେ 8 ଘଣ୍ଟା ହେଉଛି, ସନ୍ଧ୍ୟା 6-7 ସୁଦ୍ଧା ମୋର ଖାଇବା ବନ୍ଦ କରିବାକୁ ପଡିବ। ତ ସେଇ କେସ୍ରେ କ'ଣ ହୁଏ, ଯଦି ଆପଣ ଅଧିକା ଟାଇମ୍ ଆପଣ ଖାଲି ପେଟରେ ରହୁଛନ୍ତି, 16 ଘଣ୍ଟା ପାଖାପାଖି ଆମେ ଖାଲି ପେଟରେ ରହିଯାଉଛୁ, ଯୋଉଟାକି ନର୍ମାଲି କୋଉମାନଙ୍କ ପାଇଁ ମନା, ଯୋଉମାନେ ମଧୁମେହ ରୋଗୀ, ଯଦି ମଧୁମେହ ରୋଗୀ ଏତେ ସମୟ ଖାଲି ପେଟରେ ରହିବେ ତାଙ୍କର ଯୋଉ ରକ୍ତର ଯୋଉ ବ୍ଲଡ ସୁଗାରଟା ସେଇଟା ତାଙ୍କର କମିଯାଇପାରେ, ଯୋଉଟାକୁ ଆମେ କୋଉ ହାଇପୋ ହେଇଗଲା ମାନେ କମିଗଲା, କମିଗଲେ ତାଙ୍କ ମୁଣ୍ଡ ବୁଲେଇବ, ସେମାନେ ପଡିଯିବେ, କିଛି ବି ହେଇପାରେ, ତ ସେଇଠି ଆମେ ମଧୁମେହ ରୋଗୀଙ୍କୁ ମନା କରୁ। ତା ସହିତ ଯୋଉମାନେ ଗର୍ଭବତୀ ମହିଳା କି ଛୁଆକୁ ସ୍ତନ୍ୟପାନ କରୁଛନ୍ତି ସେମାନଙ୍କୁ ଖାଇବାଟା ଟିକେ ଅଧିକା ଦରକାର ଥାଏ, ତେଣୁ ସେଇ କେସ୍ରେ ଆମେ ମନା କରୁ ଇଣ୍ଟରମିଟେଣ୍ଟ ଫାଷ୍ଟିଂ କରିବା ପାଇଁ। ତା ସହିତ ଯୋଉମାନେ ମନେକର ବୁଢା ଲୋକ, ଯୋଉମାନଙ୍କର ବୟସ ଅଧିକା, ସେମାନଙ୍କୁ ବି ଆମେ କ'ଣ, ତାଙ୍କର ହଜମ କ୍ରିୟା ଟିକେ ଧୀରେ ଧୀରେ ହୁଏ, ତ ତେଣୁ ତାଙ୍କୁ ଆମେ କହୁ ଅଳ୍ପ ଅଳ୍ପ ଅଧିକା ଥର ଖାଇବାକୁ, ଯଦି ତା ଦେହରୁ ଆମକୁ ଆମେ 4 ଘଣ୍ଟା ମାଇନସ୍ କରିଦେବା ତେବେ ସେମାନେ ସେତିକି ସମୟ ଭିତରେ ତାଙ୍କର ଯେତିକି ଖାଦ୍ୟ ଦରକାର ଖାଇପାରିବେନି, ଯୋଉଟାକି ଦୁର୍ବଳତା ଅନୁଭବ କରିବେ, ତେଣୁ ସେମାନଙ୍କୁ ଆମେ ମନା କରୁ ଇଣ୍ଟରମିଟେଣ୍ଟ ଫାଷ୍ଟିଂ କରିବା ପାଇଁ।
1: ଆଚ୍ଛା, ଏବେ ସହରର ଲୋକମାନଙ୍କ ପାଖରେ ଏଇଟା ପ୍ରାୟ ଦେଖିବାକୁ ମିଳୁଛି ଡିଟକ୍ସ ଡାଏଟ୍ ଆଉ ଫ୍ୟାଟ ବର୍ଣ୍ଣିଂ ଚା, ଏଇଟା କରିବା ଦ୍ୱାରା କିଛି ଲାଭ ହୁଏ?
0: ଆପଣ ଯାହାକୁ କହିବେ ସେ କହିବେ ଆମେ ଡିଟକ୍ସ ଡାଏଟ୍ରେ ଅଛୁ, କାହିଁକି ନା ଡିଟକ୍ସ ଡାଏଟ୍ କଲେ ଦେହରେ ଯାହା ବି ଖରାପ ଜିନିଷ ଅଛି ଯୋଉଟା ଆମ ଦେହ ପାଇଁ କ୍ଷତିକାରକ ସେଇଟା ଆମର ବାହାରିଯିବ, ଓଜନ କମିଯିବ। ତ ଆଉ ପ୍ଲସ୍ ଫ୍ୟାଟ ବର୍ଣ୍ଣିଂ ଚା ଯୋଉଟା ଗୋଟେ ମିଳୁଛି ତାର ବହୁତ ଆଡଭର୍ଟାଇଜମେଣ୍ଟ ହଉଛି, ସେଇଟା ପିଇଲେ ଓଜନ କମିଯିବ ବୋଲି ଲୋକଙ୍କର ଧାରଣା, କିନ୍ତୁ ଫ୍ୟାଟ ବର୍ଣ୍ଣିଂ ଚା ଯୋଉଟା ସେଇଟା ଯଦି ଆପଣ ପିଉଛନ୍ତି ସେଇଥିରେ ଯଦି ଓଜନ କମିଯାଆନ୍ତା ତେବେ ଆମର ବହୁତ ଲୋକ ପତଳା ହେଇଯିବ। ଆପଣଙ୍କର ଖାଦ୍ୟର ମାତ୍ରା କେତେ ଆପଣ ଖାଉଛନ୍ତି, ସେଥିରେ ପୁଷ୍ଟିସାର, ସ୍ନେହସାର ହେଲା, ଶ୍ୱେତସାର, ସେଇଟା କେତିକି ମାତ୍ରାରେ ଖାଉଛନ୍ତି ସେଇଟା ଅଧିକ ପ୍ରାଧାନ୍ୟ ରଖେ ଦାନ ଏଇ ଯୋଉ ଆପଣଙ୍କର ଫ୍ୟାଟ ବର୍ଣ୍ଣିଂ ଚା। ଆଉ ଡିଟକ୍ସ ଆକ୍ଚୁଆଲି କ'ଣ, ଡିଟକ୍ସ ହେଲା ଆପଣଙ୍କ ଦେହକୁ ଆପଣ ସୁସ୍ଥ ରଖିବେ, ତ ସୁସ୍ଥ ରଖିବା ପାଇଁ ଡିଟକ୍ସ ୱାଟର ଲୋକ ନେଉଛନ୍ତି, ଡିଟକ୍ସ ଡାଏଟ୍ କରୁଛନ୍ତି, କିନ୍ତୁ ସେଇଟା ସେତେ ଆକ୍ଚୁଆଲି କାମ କରେନି। ଆପଣ ଡିଟକ୍ସ

0: ୱାଟର ନେଲେ ଆପଣଙ୍କୁ ଝାଡା ହବ, ପାଣି ଅଂଶ ବେଶୀ ଦେହରୁ ଯିବ, ସେଇଟା ଟେମ୍ପୋରାରି କିଛି ସମୟ ପାଇଁ ଆପଣଙ୍କ ଓଜନଟା ଲାଗିବ, କେଜିଓ କମିଗଲା, ନେକ୍ସଟ ଆପଣ ଦୁଇ ଦିନ ପରେ ପୁଣି ସେଇଟା ଆପଣଙ୍କୁ ୱାପସ ଆସିଯିବ। କିନ୍ତୁ ଡିଟକ୍ସ ଯଦି ପ୍ରପର ଆମେ ଯଦି କହିବା, ଡିଟକ୍ସ ଆମେ ବଡିକୁ କରିବା କି ଆମ ଦେହକୁ ସୁସ୍ଥ ରଖିବା ପାଇଁ ଆମେ ସବୁ ଟକ୍ସିନ୍କୁ କାଢିବା, ତା ପାଇଁ ସବୁଠୁ ବେଷ୍ଟ ଉପାୟ ହେଲା ଆପଣ ରାତିରେ ଜଲ୍ଦି ଖାଇବେ। ରାତିରେ ଜଲ୍ଦି ଖାଇବେ କାହିଁକି ନା, ଯଦି ଆମେ ରାତିରେ ମନେକର ଆମେ 10ଟା ବେଳେ ଖାଉଛେ, ତାପରେ ଆମେ ଖାଇକି ଶୋଇପଡ଼ିଲେ, କିନ୍ତୁ ଦେହ ତା କାମ କରିବ, ତାକୁ ଖାଦ୍ୟକୁ ହଜମ କରିବ, ଦେହରେ ତା ଦେହରୁ ନ୍ୟୁଟ୍ରିଏଣ୍ଟ ବାହାର କରିବ, ଯୋଉଠି ଯାହାକୁ ପଠେଇବା କଥା ପଠେଇବ ସିଏ ତାର କାମ କରିବ, ଯୋଉଟା କି ଆହୁରି 2 ଘଣ୍ଟା ତାକୁ ଲାଗିବ। ତ ତା ଦ୍ୱାରା କ'ଣ, ଆପଣ ପୁଣି ସକାଳ 6ଟାରୁ ଉଠିଲେ, 6:30 ବେଳକୁ ଚା ପିଇଲେ, ତ ତାକୁ ରେଷ୍ଟ ମିଳିଲାନି। ଆପଣ 8 ଘଣ୍ଟା ସିନା ଶୋଇପଡ଼ିଲେ, ତାକୁ ତ 6 ଘଣ୍ଟା ମିଳିଲା ନା। ତ ଆପଣ ଯଦି ଚାହୁଁଛନ୍ତି ଆପଣଙ୍କ ଦେହ ସୁସ୍ଥ ରହୁ ଆଉ ଡିଟକ୍ସ ରହୁ ଜିନିଷଟା, ଯୋଉ ତାର ମେନ୍ ଜିନିଷ ହେଲା ଆପଣ ରାତିରେ ଟିକେ ଜଲ୍ଦି ଖାଆନ୍ତୁ। ଆପଣ 7-8 ବେଳକୁ ଖାଇଦିଅନ୍ତୁ, 10ଟା ସୁଦ୍ଧା ଆପଣଙ୍କର ହଜମ ହେଇଯିବ, 10ଟା ବେଳକୁ ଆପଣ ଶୋଇବାକୁ ଯିବେ, ହେଲେ 10ରୁ 6 କି 7 ପର୍ଯ୍ୟନ୍ତ ତାକୁ ଖାଲି ମିଳିବ ରେଷ୍ଟ ନେବାକୁ। ଲିଭର ହେଲା, ପ୍ୟାନକ୍ରିଆସ ହେଲା, ହାର୍ଟ ହେଲା, ଷ୍ଟୋମାକ ହେଲା, ସେମାନେ ଟିକେ ରେଷ୍ଟ କରିବେ। ରେଷ୍ଟ କଲେ କ'ଣ ହବ, ସେମାନଙ୍କର ଯାହା କ୍ଷତି ହେଇଥିବ ଦିନସାରା ଏତେ ଆମେ କାମ କରୁଛେ, ଆମକୁ ରାତିରେ ରେଷ୍ଟ ଦରକାର ନା ନାହିଁ, ସେମିତି ଆମ ଶରୀରରେ ଯେତେକ ଅଙ୍ଗ ପ୍ରତ୍ୟଙ୍ଗ ଅଛି ତାଙ୍କୁ ବି ଭିତରେ ଯୋଉଗୁଡା ଯୋଉଟା ଆମେ ଦେଖିପାରୁନେ ତାଙ୍କୁ ବି ରେଷ୍ଟ ଦରକାର। ତ ସେମାନଙ୍କୁ ସେଥିପାଇଁ ଆପଣ ତାଙ୍କୁ ଟିକେ ରିଲାକ୍ସ କରିବା ମାନେ ତାଙ୍କୁ ଆପଣ କାମ ଦେବେନି, ତ 8 ଘଣ୍ଟା ଆପଣ ତାଙ୍କୁ ରେଷ୍ଟ ଦରକାର, ତ ସେଇଟା କରନ୍ତୁ।
1: ଆପଣ ତ କହିଲେ ଯେ ଚିନି ଲୁଣ ତେଲ ଏସବୁର ମାତ୍ରା କମ୍ କରିବା ପାଇଁ, ସୁସ୍ଥ ରହିବାକୁ ହେଲେ ଏଇ ଚିନି ଲୁଣ ତେଲ ସମ୍ପୂର୍ଣ୍ଣ ବନ୍ଦ କରିବା ଦରକାର କି?
0: ସମ୍ପୂର୍ଣ୍ଣ ବନ୍ଦ କରିବା ଦରକାର ନାହିଁ, ମାତ୍ରା ଯେତିକି ସେତିକି, ମାତ୍ରାଧିକ ହେଲେ ଆପଣଙ୍କୁ ପ୍ରୋବ୍ଲେମ ହବ। ଯଦି ଆପଣ ଚିନି ଗୁଡ଼ କି ମହୁ ଯାହା ବି ଖାଉଛନ୍ତି ସେଇଟା ଆପଣ ଦିନକୁ 1.5-2 ଚାମଚ ଖାଆନ୍ତୁ, କିଛି ଅସୁବିଧା ନାହିଁ। ସେମିତି ଲୁଣ ଆମେ 6 ଗ୍ରାମ ଖାଇବା କଥା, କିନ୍ତୁ ଆମର ବର୍ତ୍ତମାନ ଯୋଉ ରିସର୍ଚ୍ଚ କହୁଛି 15 ଗ୍ରାମ ଲୋକ ଖାଉଛନ୍ତି ଲୁଣ, ଯୋଉଟାକି ଏବେ ମଝିରେ ଗଭର୍ଣ୍ଣମେଣ୍ଟ ସେଥିପାଇଁ ଗୋଟେ କରିଥିଲା ଆୱାରନେସ୍, ଗୋଟେ ସପ୍ତାହ କରିଥିଲା ଲୁଣ ଆମେ କମ୍ ଖାଇବା ପାଇଁ। ତ ଲୁଣ ତେଣୁ ଆପଣ 6 ଗ୍ରାମ ଯଦି ଦିନକୁ ଖାଉଛନ୍ତି ତେବେ ଆପଣଙ୍କର ଠିକ ଅଛି। ଆଉ ନର୍ମାଲି ଖାଇବାରେ ଆମେ ଯେତେବେଳେ କହୁଛୁ ଯେ ଲୁଣ କମ୍ ଖାଅ, ମାନେ ଖାଦ୍ୟରେ ଆପଣ ଯୋଉ ବନଉଛନ୍ତି ରୋଷେଇ କରୁଛନ୍ତି ସେଇଟା ଆପଣ ଲୁଣ ନର୍ମାଲ ପକାନ୍ତୁ। ଆପଣ କୋଉଟାକୁ ଜଗିବେ ଯୋଉଥିରେ ଆପଣ ଏକ୍ସଟ୍ରା ଲୁଣ ଖାଉଛନ୍ତି, ମନେକର ମିକ୍ସଚରଟା ଖାଉଛନ୍ତି, ବିସ୍କୁଟ ଖାଉଛନ୍ତି, କେକ୍ ଖାଉଛନ୍ତି, ସେଇ ସବୁରେ ଆପଣ ମୁଢି ଖାଉଛନ୍ତି, ସେଇ ସବୁ ଜିନିଷରେ ଲୁଣ ଆପଣଙ୍କର ପଡୁଛି, ତ ଆପଣ ସେଇ ଟାଇପ୍ର ଖାଦ୍ୟକୁ କମ୍ ଖାଇବେ। ଆଉ ଆପଣ ଯୋଉ ତେଲ ବି ୟୁଜ୍ କରନ୍ତୁ ସେଟା ଜଣକ ପିଛା ମାସକୁ 500 ml ହବା ଦରକାର। ମନେକର ମୋ ଘରେ 4ଟା ଲୋକ ଅଛନ୍ତି, ତ 4 ଜଣ ଲୋକ ମାନେ 2 ଲିଟର ତେଲ ଯଦି ମୁଁ ଖର୍ଚ୍ଚ କରୁଛି ତେବେ ଠିକ ଅଛି, ଯୋଉ ତେଲ ବି ଆପଣ ୟୁଜ୍ କରନ୍ତୁ।
1: ତେବେ ମଧୁମେହ ରୋଗୀ ଏବଂ ଉଚ୍ଚ ରକ୍ତଚାପ ରୋଗୀ କଣ ଖାଇବା ଉଚିତ?
0: ମଧୁମେହ ଆଉ ଉଚ୍ଚ ରକ୍ତଚାପ ଦୁଇଟି ଯାକ ଅଲଗା ଅଲଗା ରୋଗ, ଯୋଉଥିପାଇଁ ଖାଦ୍ୟରେ କହୁଛେ କିଛିଟା ଜିନିଷର ମାତ୍ରା କମ୍ ରଖିବା ପାଇଁ। ଯଦି ଆପଣଙ୍କୁ ମଧୁମେହ ହଉଛି, ଆପଣ ଭାବନ୍ତୁନି ଯେ ମଧୁମେହ ମାନେ ମୁଁ ଖାଲି ଚିନି ଆଳୁ ବନ୍ଦ କରିଦେଲେ ହବ, ନୁହେଁ। ଆପଣଙ୍କର ମଧୁମେହ ହଉଛି ଗୋଟେ ନକିଂ ପଏଣ୍ଟ, ମାନେ ଗୋଟେ ସିଗ୍ନାଲ ବଡିକୁ ଯେ ଆପଣଙ୍କ ଦେହ ଅସୁସ୍ଥ ହଉଛି, ଆପଣଙ୍କୁ ଜଗିବାର ଅଛି। ତ ସେଥିପାଇଁ ଆପଣ ଚିନି ଗୁଡ଼ ମହୁ ଏଗୁଡ଼ିକ ଆପଣ ବନ୍ଦ କରିବେ, ତେଲର ମାତ୍ରା କମ୍ କରିବେ, ଯେମିତି କହିଲେ 500 ml ମାସକୁ ସେମିତି ନେବେ। ଲୁଣ ବି ଆପଣ ଏକ୍ସଟ୍ରା ଲୁଣ ଖାଇବେନି, ଖାଦ୍ୟରେ ଲୁଣ ଯେତିକି ପଡୁଛି ସେତିକି ଖାଆନ୍ତୁ। ତାପରେ ବାକି ହେଲା ଭାତ ଦିନକୁ ଥରେ ଖାଆନ୍ତୁ, ଆଉ ଆପଣଙ୍କ ପ୍ଲେଟଟାକୁ ଆପଣ କ'ଣ କରିବେ, 2 ଭାଗ କରିଦେବେ, ତା ଦେହରୁ 50 ଭାଗ ଆପଣଙ୍କର ପରିବା ଆଉ ଫଳ ରହିବ, ଆଉ ଯୋଉ 50 ଭାଗ ତାକୁ 2 ଭାଗ କରିବେ, ସେଥିରୁ ଭାଗେ ଆପଣଙ୍କର ଶ୍ୱେତସାର ଜାତୀୟ ଯେମିତି ରୁଟି ଭାତ ସୁଜି ଇଡ୍ଲି ପାଉଁରୁଟି ଏଗୁଡ଼ିକ ରହିବ, ଆଉ 25 ଭାଗ ଆପଣଙ୍କର ରହିବ ପ୍ରୋଟିନ ଜାତୀୟ ଯେମିତି ଡାଲି ହେଲା, ଅଣ୍ଡା ହେଲା, ମାଛ ହେଲା, କ୍ଷୀର ଏଗୁଡ଼ିକ। ଆଉ ହାଇ ବିପି ହେଲେ ପୁଣି ମୁଁ କହିବି ତେଲ ଆପଣଙ୍କୁ ଜଗିବାର ଅଛି, ଲୁଣ କମ୍ ଖାଇବାର ଅଛି, ଆଉ ଗୋଟେ ହେଲା ଯେମିତି ଛଣା ଛଣି, ତେଲ କମ୍ ମାନେ ଆମେ ଛଣା ଛଣି ହେଲା, ଆଉ ପ୍ଲସ୍ ଯୋଉଗୁଡାକ ଅଧିକା କୋଲେଷ୍ଟ୍ରଲ ଯୋଉଥିରେ ଅଛି, ମାନେ ଯେମିତି ଛେଳି ମାଂସ ହେଲା, ମାଛ ମୁଣ୍ଡ, ମାଛ ମଞ୍ଜି, ତାପରେ ହେଲା ଯୋଉ ଚିଙ୍ଗୁଡ଼ି, କଙ୍କଡ଼ା, ବନସ୍ପତି ଆଉ ତେଲ, ଏଗୁଡ଼ିକୁ ଆପଣଙ୍କୁ କମ୍ ଖାଇବାର ଅଛି। କିନ୍ତୁ ଗାଈ ଘିଅ ଯଦି ଖାଉଛନ୍ତି, ଗାଈ ଘିଅ ଦେହ ପାଇଁ ଭଲ, ଆପଣ ମାସକୁ 100 ml ଖାଇପାରିବେ।
1: ତେବେ ଯୋଉ ରୋଗୀମାନେ ଅପରେସନ ହେଇଥାନ୍ତି, ଅପରେସନ ପରେ ଶୀଘ୍ର ଭଲ ହେବା ପାଇଁ କୋଉ ଖାଦ୍ୟ ଖାଇବା ଦରକାର?
0: ଅପରେସନ ଗୋଟେ ହେଲା ମାନେ ଆମର ଗୋଟେ ଜାଗା ଖଣ୍ଡିଆ ହେଇଛି, ସେ ଜାଗାଟା ଆମର କଟା ହେଇଛି, ତ ସେଇଟା ଆମକୁ ପୁଣି ଠିକ ଭାବେ ବନେଇବାର ଅଛି। ତ ବନେଇବା ପାଇଁ ମାନେ କ'ଣ, ସେଠି ଆମର ସେଲ ଗୁଡ଼ିକ ବନିବ, ତ ସେଲ ବନେଇବା ପାଇଁ ଆପଣଙ୍କୁ 2-3 ଜିନିଷ ଖାଦ୍ୟରେ ରଖିବାର ଅଛି। ଗୋଟେ ମେନ୍ ହେଲା ପୁଷ୍ଟିସାର, ପୁଷ୍ଟିସାର ଦ୍ୱାରା ସେଲ ଗୁଡ଼ିକ ବନେ, ତେଣୁ ଆପଣ କ୍ଷୀର, ଅଣ୍ଡା, ଦହି, ଛେନା ଏଗୁଡ଼ିକ ସବୁ ଖାଇବେ, ମାଛ ମାଂସ ଖାଇବେ। ବହୁତ ଜଣ ଭାବନ୍ତି ଅପରେସନ ପରେ ଦହି ଖାଇଲେ ଆମର ଘା ପାଚିବ, ଜମା ନୁହେଁ, ସେଟା ପ୍ରୋବାୟୋଟିକ୍ ତା ଦେହରେ ଅଛି ଯୋଉଟାକି ଆଉ ପ୍ରୋଟିନ ଭରପୁର ମାତ୍ରାରେ ଅଛି, ଯୋଉଟାକି ଆପଣଙ୍କୁ ଆକ୍ଚୁଆଲି ଜଲ୍ଦି ଠିକ କରିବାରେ ହେଲ୍ପ କରେ। ତା ସହିତ ଆପଣ ଭିଟାମିନ୍ ସି

0: ନେବେ ଭାଇଟାମିନ୍ ସି ମାନେ ଲେମ୍ବୁ ପାଣି ନେଲେ ଫଳ ନେଲେ ସେଗୁଡ଼ିକ ଆପଣଙ୍କର ସେଲ୍ ଗୁଡ଼ିକ ଆହୁରି ଜଲ୍ଦି ଠିକ୍ କରିବ। ତ ଭିଟାମିନ୍ ସି ନେବେ ପ୍ଲସ୍ ଆପଣଙ୍କର ପୁଷ୍ଟିସାର ନେବେ, ତା ସହିତ ଆମକୁ ଆଇରନ୍ ଦରକାର କାରଣ ସେଥିରୁ ରକ୍ତ କ୍ଷୟ ହୋଇଥିବ। ତ ଆଇରନ୍ ପାଇଁ ଆପଣ ଶାଗ ହେଲା, ଗାଜର ହେଲା, ଖଜୁରୀ ଏଗୁଡ଼ିକ ମାଣ୍ଡିଆ ବି ଖାଇପାରିବେ। ତେଣୁ ଅପରେସନ୍ ପରେ ଜଲ୍ଦି ଆପଣ ଯଦି ଠିକ୍ ହେବାକୁ ଚାହୁଁଛନ୍ତି ଆପଣଙ୍କ ଖାଦ୍ୟରେ ପୁଷ୍ଟିସାର ଆଉ ଆଇରନ୍ ହେଲା ଦେନ୍ ଭାଇଟାମିନ୍ ସି ଏଗୁଡ଼ିକୁ ଆପଣ ଗୁରୁତ୍ୱ ଦିଅନ୍ତୁ।
1: ଅନେକ ଲୋକ ବିଭିନ୍ନ ପ୍ରକାରର ଚାକିରି କରୁଛନ୍ତି, ମାନେ ବାହାରେ ରହୁଛନ୍ତି, ରାତିରେ ମଧ୍ୟ ଡ୍ୟୁଟି କରିବାକୁ ପଡୁଛି। ରାତିରେ ଡ୍ୟୁଟି କରୁଥିବା ଲୋକଙ୍କୁ ସେମାନେ କଣ ଖାଇବା ଉଚିତ?
0: ସେଟା ଆକ୍ଚୁଆଲି ଯେଉଁମାନେ ରାତି ଡ୍ୟୁଟି କରନ୍ତି ତାଙ୍କୁ ବହୁତ ଅସୁବିଧା ହୁଏ କାରଣ ଦିନରେ ସେମାନେ ଶୋଇଯାଆନ୍ତି। ତ ବହୁ ଜଣ ମୋତେ ଆସି ପଚାରନ୍ତି ଆମେ ରାତିରେ କେମିତି କଣ ଖାଇବୁ, ତାଙ୍କ ସମୟଟାକୁ ଆମେ ଚେଞ୍ଜ କରିବାକୁ ପଡେ। ମନେକର ମୋର ରାତି ଡ୍ୟୁଟି ଯଦି 10:00 ଆରମ୍ଭ ହେଲା, ମୁଁ 10:00 ବେଳକୁ ନର୍ମାଲ ଖାଦ୍ୟ ଖାଇକି ଯିବି, ଯେମିତି ଆମେ ସକାଳ ଜଳଖିଆ ଖାଉ ସେଇ ଜିନିଷଟା ମୁଁ ଖାଇକି ଗଲି, ଯେମିତି ଇଡ୍ଲି ହେଲା, ଓଟ୍ସ ହେଲା, କର୍ଣ୍ଣଫ୍ଲେକ୍ସ ହେଲା, ଖାଇକି ଗଲେ 12:00 ବେଳକୁ ଆପଣ ଆପଣଙ୍କ ଯୋଉ ଲଞ୍ଚ ଯେମିତି ଆମେ ଖାଏ ସେଟାକୁ ଆପଣ ଭାବନ୍ତୁ 12:00 ବେଳେ ଆପଣ ମଧ୍ୟାହ୍ନ ଭୋଜନଟି କରୁଛନ୍ତି। ତ ସେତେବେଳେ ଆପଣ ଭାତ, ରୁଟି, ଯେମିତି ପୁଷ୍ଟିସାର ଜାତୀୟ ଜିନିଷ, ପ୍ରୋଟିନ୍ ହେଲା, ମାନେ ଡାଲି ହେଲା, ଅଣ୍ଡା ହେଲା, ସେଗୁଡ଼ିକ ପ୍ଲସ୍ ପରିବା ପନିପରିବା ସେଗୁଡ଼ିକ ଆପଣ ଖାଇଲେ 12:00 ବେଳେ। ତାପରେ ସକାଳୁ ଯେତେବେଳେ ଆପଣ ଘରକୁ ଯାଉଛନ୍ତି, ଡ୍ୟୁଟି ସରିଲା ଘରକୁ ଯିବେ, ସେତେବେଳକୁ ଆପଣ ଆଉ ବେଶୀ ଗରିଷ୍ଠ ଖାଦ୍ୟ ଖାଇବେନି, ସେତେବେଳକୁ ଆପଣ ହାଲକା ଖାଦ୍ୟ ଖାଇକି ଶୁଅନ୍ତୁ, ଯେମିତି କର୍ଣ୍ଣଫ୍ଲେକ୍ସ କ୍ଷୀର ଖାଇପାରିବେ କି ରୁଟି, ଗୋଟେ ଡାଲି, ରୁଟି ଡାଲି ଖାଇପାରିଲେ, ରୁଟି ସନ୍ତୁଳା ହେଲା, ରୁଟି ଡାଲମା ହେଲା, ସେ ଟାଇପ୍ର ଟିକେ ହାଲକା ଖାଦ୍ୟ ଖାଇକି ଆପଣ ଶୋଇବାକୁ ଯାଆନ୍ତୁ। କାରଣ ଆମେ ସବୁବେଳେ କ'ଣ କହେ, ରାତିର ଖାଦ୍ୟ ଆପଣଙ୍କର ହାଲକା ହେବା ଦରକାର, ଆପଣ ଯେହେତୁ ଶୋଇବାକୁ ଯାଉଛନ୍ତି ତେଣୁ ଆପଣ ବେଶୀ ଗରିଷ୍ଠ ଖାଦ୍ୟ ନ ଖାଇବା ଭଲ।
1: ଅନେକ କୁହନ୍ତି ରାତିରେ ଭାତ ଖାଇଲେ ଆମର ଓଜନ ବଢେ, ଏ ସମ୍ପର୍କରେ ଆପଣ କ'ଣ କହିବେ?
0: ରାତିରେ ଭାତ ଖାଇଲେ ଓଜନ ବଢେ ଏଇଟା ଗୋଟେ ଭ୍ରାନ୍ତ ଧାରଣା। ରାତିରେ ଆମେ ଭାତ ଖାଇପାରିବା କିନ୍ତୁ ପୁଣି ମୁଁ କହିବି ଆପଣ କୋଉ ସମୟରେ ଖାଉଛନ୍ତି, କେତେ ମାତ୍ରାରେ ଖାଉଛନ୍ତି। 3 ରୁଟି ଜାଗାରେ 3 ଚା କପ୍ରେ ମାପିକି 3 କପ୍ ଭାତ ଖାଆନ୍ତୁ, କିଛି ଅସୁବିଧା ନାହିଁ, କ୍ୟାଲୋରି ଆପଣଙ୍କର ସେମ୍ ଆସିଲା। ତା ସହିତ ଆପଣ କେତେବେଳେ ଖାଉଛନ୍ତି, ଯଦି ମୁଁ 8 ବେଳକୁ ଭାତ ଖାଇବି, 8:30 ଭିତରେ ମୁଁ 10:00 ବେଳକୁ ଶୋଇବାକୁ ଯିବି, ତେବେ ଭାତ ଆପଣଙ୍କର ଓଜନ ବଢ଼ାଇବ ନାହିଁ। କିନ୍ତୁ ତା ସହିତ ଆପଣ ତନ୍ତୁ ଜାତୀୟ ଖାଦ୍ୟ ରଖିବେ, ତନ୍ତୁ ଜାତୀୟ ଖାଦ୍ୟ ମାନେ ଆପଣଙ୍କର ପନିପରିବା ନିଶ୍ଚୟ ରହିବା ଦରକାର। ଯଦି ମୁଁ ଖାଲି ଭାତ ପଖାଳ ପାଣି ପୁରେଇକି ତା ସହିତ ଭଜାଟେ ଖାଇଦେଲି ତେବେ ଏତେ ଭଲ କାମ କରେନି। ତ ଆପଣ ଭାତ ଯଦି ଖାଉଛନ୍ତି ତା ସହିତ କିଛି ଗୋଟେ ଡାଲି ଜାତୀୟ ଜିନିଷ ରଖନ୍ତୁ, ତା ସହିତ ଗୋଟେ ପନିପରିବା ରଖନ୍ତୁ, ତେବେ ଆପଣଙ୍କୁ କିଛି ଅସୁବିଧା ହେବନି ଆଉ ଟିକେ ଜଲ୍ଦି ଟାଇମଲି ଖାଇବେ, 8:30 ବେଳକୁ ଖାଇବେ।
1: ଏବେ ବର୍ତ୍ତମାନ ପ୍ରାୟତଃ ଝିଅମାନଙ୍କର PCOD ଓ PCOS ସମସ୍ୟା ବହୁ ପରିମାଣରେ ଦେଖାଯାଉଛି, ସେଥିପାଇଁ ସେମାନେ କଣ ଖାଇବା ଦରକାର ଯାହାଫଳରେ ଏହି ସମସ୍ୟା ସେମାନଙ୍କର ଦେଖାଯିବନି?
0: ଏଇ ସମସ୍ୟାଟି ଏବେ ବହୁତ ମାତ୍ରାରେ ଦେଖାହଉଛି, ଇଭେନ୍ ମାନେ 12-13 ବର୍ଷ 14 ବର୍ଷ ପିଲାଙ୍କ କ୍ଷେତ୍ରରୁ ଆରମ୍ଭ କରିକି 20-22-24 ବର୍ଷ ଝିଅମାନେ ଆସୁଛନ୍ତି ଏଇ ପ୍ରୋବ୍ଲେମ ଧରିକି। ଏଥିରେ କଣ ହଉଛି ନା, ଯଦି PCOS ଆପଣଙ୍କର ଯୋଉ ମାସିକ ଋତୁସ୍ରାବ ସେଇଟା ଟିକେ ଇରେଗୁଲାର ରହିବ, ତା ସହିତ ପିଲା ମୋଟା ହେଇଯାଉଛନ୍ତି, ମୁହଁରେ ନିଶ ଧାଡ଼ି ଉଠୁଛି, ଆଉ ଯୋଉ ବ୍ରଣ ଦେଖାଯାଉଛି ଯୋଉଟାକି ସ୍କିନ୍ ଖରାପ ଦେଖାହଉଛି, ତ ଏଇସବୁ ଜିନିଷ ପ୍ଲସ୍ ଏଇଟା ଆଗକୁ ଯାଇ କି ପ୍ରେଗନେନ୍ସିରେ ପ୍ରୋବ୍ଲେମ କରେ, ତେଣୁ ବହୁତ ମାତ୍ରାରେ ଏଇ ରୋଗଟି ଯୋଉ ଦେଖାହଉଛି। ଏଥିପାଇଁ ମେନ୍ ହେଲା ଆମେ ଯୋଉ ଏତିକି ବାହାର ଖାଦ୍ୟ ଖାଉଛୁ, ଯୋଉ ଫାଷ୍ଟଫୁଡ୍ ଯୋଉ ମିଳୁଛି ଏତେ ସେଗୁଡ଼ିକ ଯୋଉ ଖାଉଛୁ ସେଥିପାଇଁ ହଉଛି। ତ ଯଦି PCOD କି PCOS ଆପଣଙ୍କ ପିଲାଙ୍କର ଦେଖା ଦେଉଛି ତେବେ ଆପଣ ଆଗ ହେଲା ତାଙ୍କୁ ଟିକେ କିଛି ଗୋଟେ ଆକ୍ଟିଭିଟି କରିବାକୁ କୁହନ୍ତୁ, 30 ମିନିଟ୍ ଚାଲନ୍ତୁ, ଖେଳନ୍ତୁ, ଯାହା ବି। ତା ସହିତ ଆପଣ ମଇଦା ଆଉ ବେଶୀ ଲୁଣ ବେଶୀ ଚିନି ଏଗୁଡ଼ିକୁ କମ୍ କରିବେ, କ୍ଷୀର ଜାତୀୟ ଜିନିଷ କମ୍ ଖାଇବେ, ଦହି ଖାଆନ୍ତୁ, ଦହିରେ ପ୍ରୋବ୍ଲେମ ହବନି, କିନ୍ତୁ କ୍ଷୀରଟା ଡାଇରେକ୍ଟ ସେମାନେ ନେବେନି। ଆଉ ତେଲ ମସଲା ଟିକେ କମ୍ ଖାଇବେ, ତେଲ ମସଲା କମ୍ ମାନେ ମୁଁ କହୁଛି ଯେମିତି ନର୍ମାଲ ଆପଣ 500 ml ଯେମିତି କୁହାହଉଛି ମାସକୁ ସେମିତି ଆପଣ ଦେଇପାରିବେ, ଆଉ ଛଣା ଛଣି କି ବେଶୀ ଯୋଉ ଛେଳି ମାଂସ ହରିକା ଟିକେ କମ୍ ଖାଇବେ।
1: ମହିଳାମାନଙ୍କ କ୍ଷେତ୍ରରେ ପ୍ରାୟ 30 ବର୍ଷ ବା ଅନେକ କ୍ଷେତ୍ରରେ 40 ବର୍ଷ ପରେ ହାଡ଼ ଦୁର୍ବଳ ହେବାକୁ ଲାଗେ, ତେବେ ଆମ ଖାଦ୍ୟରେ କଣ ରହିବା ଦରକାର ଯାହାଫଳରେ ଏହି ସମସ୍ୟା ଦେଖାଯିବନି?
0: ଆକ୍ଚୁଆଲି ହଉଛି ଯଦି ଆମ ହାଡ଼ ଦୁର୍ବଳ ହଉଛି ତେବେ ସେଇଟା ବହୁତ ମାତ୍ରାରେ ଦାୟୀ କରେ ଆମ ଛୋଟବେଳେ ଆମେ କ'ଣ ଖାଇଛୁ। ଯଦି ଛୋଟବେଳୁ ମୁଁ ମୋ ଖାଇବା ଠିକ୍ ନାହିଁ, ମୁଁ ଠିକ୍ ମାତ୍ରା ଯୋଉଟା ଯେତିକି ଖାଇବା କଥା ଖାଇନି, ତେବେ ବହୁତ ମାନେ ଚାନ୍ସ ଅଛି ଯେ ମୋର ହାଡ଼ ଦୁର୍ବଳ ହେଇଯିବ। ଯଦି ହେଲା ତା ପାଇଁ ଆମକୁ କ'ଣ ଦରକାର, ଆମ ଖାଦ୍ୟରେ କ୍ୟାଲସିୟମ ଆଉ ଭାଇଟାମିନ୍ ଡି ଏଇ 2 ଜିନିଷ ବହୁତ ମାତ୍ରାରେ ଦରକାର ହବ। ତ କ୍ୟାଲସିୟମ ପାଇଁ ଆପଣ କ୍ଷୀର ନେଇପାରିବେ, ଇଭେନ୍ ଶାଗରେ ବହୁତ କ୍ୟାଲସିୟମ ଅଛି, ଶାଗ ଖାଇପାରିବେ, ମାଣ୍ଡିଆ ଆଉ ଯେତେ ବିନ୍ସ ସବୁ ମାନେ ଯୋଉଟା ଆପଣଙ୍କର ଛୁଇଁ ଜାତୀୟ ଜିନିଷ ପ୍ଲସ୍

0: ଲୋବିଆ, କଳା ବୁଟ ହେଲା, ସେଗୁଡ଼ିକ ଆପଣ ନେଇପାରିବେ। ତା ସହିତ ଭାଇଟାମିନ୍ ଡି ବହୁତ ଦରକାର, କାରଣ କ୍ୟାଲସିୟମ ଆମ ଦେହରେ ଲାଗିବା ପାଇଁ ଭାଇଟାମିନ୍ ଡି ର ବହୁତ ଗୁରୁତ୍ୱ ଅଛି। ଯୋଉଟାକି ଆମେ ଭାଇଟାମିନ୍ ଡି ପାଇଁ ଆମେ ଖରାକୁ ଯିବା, ଖରାରେ ବହୁ ଜଣ ଆଜିକାଲି ବ୍ୟସ୍ତ ରହୁଛନ୍ତି, ସ୍କୁଲ ଗଲେ ଛୁଆ କି ଅଫିସ ଗଲେ ଖରାକୁ ଯିବାକୁ ସମୟ ନାହିଁ। ତ ସେଇ କେସ୍ରେ ଆପଣ ଗୋଟେ ଛୋଟ ଜିନିଷ କହିବି, ଆପଣ ପରିବା ଯୋଉ କାଟୁଛନ୍ତି, ପରିବା କାଟିକି କିଛି ସମୟ ଖରାରେ ରଖିଦିଅନ୍ତୁ। କିଛି ସମୟ ଖରାରେ ରଖିଦେଲେ ସେଇଥିରେ ଭାଇଟାମିନ୍ ଡି ଆପଣଙ୍କର ଆସିଯିବ। ଯୋଉମାନେ ଭେଜିଟେରିଆନ୍ ସେମାନେ ମସରୁମ୍ ଯୋଉଟା ଛତୁ ଆମର ଯୋଉଟା ମିଳୁଛି, ଛତୁରେ ବି ବହୁତ ମାତ୍ରାରେ ଭିଟାମିନ୍ ଡି ଅଛି, ଖାଆନ୍ତୁ। ଆଉ ଅଣ୍ଡା ବି ଯୋଉମାନେ ଆଇଁଷ ଖାଆନ୍ତି ଅଣ୍ଡା ଖାଇପାରିବେ, ଅଣ୍ଡାରେ ବି ବହୁତ ମାତ୍ରାରେ ଥାଏ। ଆଉ ଗୋଟେ ଜିନିଷ ଆପଣ କରିପାରିବେ, ଗୋଟେ ହଳଦିଆ ବୋତଲରେ ପାଣି ଭର୍ତ୍ତି କରିକି ଖରାରେ ଦିନସାରା ରଖିଦିଅନ୍ତୁ। ଦିନସାରା ରଖିବେ ମାନେ ପୁରା ସନ୍ଧ୍ୟାବେଳକୁ ଘରକୁ ଆଣିବେ ଆଉ ସେଇଟା ତା ପରଦିନ ପିଇବେ। ଦିନକୁ ଆଟଲିଷ୍ଟ ଯୋଉମାନଙ୍କର ବହୁତ ଭାଇଟାମିନ୍ ଡି କମ୍ ରହୁଛି ଦେହରେ, ସେମାନେ ଗୋଟେ ବଟଲ ପାଣି ଆଟଲିଷ୍ଟ ପିଇଲେ ତାଙ୍କର ଏଇ ଭାଇଟାମିନ୍ ଡି ର ମାତ୍ରା ବଢିବ ଦେହରେ।
1: ସାଧାରଣତଃ ଆମର କୁହାଯାଏ ଯେ ଗର୍ଭାବସ୍ଥାରେ ଦୁଇ ଜଣଙ୍କ ପାଇଁ ଖାଇବାକୁ ପଡିବ ବୋଲି କୁହନ୍ତି, ମା ଆଉ ଛୁଆ, ଗର୍ଭସ୍ଥ ଶିଶୁ। ସେଥିପାଇଁ ପ୍ରକୃତରେ କେତେ ଅଧିକ ଖାଇବା ଦରକାର ଗର୍ଭବତୀ ମାଆକୁ?
0: ନିଶ୍ଚୟ ଆମକୁ ଦୁଇ ଜଣଙ୍କ ପାଇଁ ଖାଇବାର ଥାଏ, କିନ୍ତୁ କେତେ ମାତ୍ରାରେ ଖାଇବାର ଥାଏ ସେଇଟା ବହୁତ ଗୁରୁତ୍ୱ ରଖେ। ପ୍ରଥମ ତିନି ମାସ ଖାଦ୍ୟରେ କିଛି ଚେଞ୍ଜ କରିବା ଦରକାର ନାହିଁ, କାରଣ ଆପଣଙ୍କର ଛୁଆ ବହୁତ ଛୋଟ ଥାଏ, ତା ପାଇଁ କିଛି ଆପଣଙ୍କୁ ଅଧିକା ନେବା ଦରକାର ନାହିଁ। ଯେତେବେଳେ 3-6 ମାସରେ ଆମକୁ 350 କ୍ୟାଲୋରି ଅଧିକା ଦରକାର ହବ, ପ୍ରୋଟିନ୍ ବି ଟିକେ ଅଧିକା ଦରକାର ହବ, ତ ତା ପାଇଁ କିଛି ବ୍ୟସ୍ତ ନାହିଁ। ଆପଣ ଯଦି ଗୋଟେ କପ୍ ଦହି ନେଉଛନ୍ତି, ଗୋଟେ କଦଳୀ ନେଇଯାଉଛନ୍ତି, ଆଉ 10 ଚିନାବାଦାମ ଯଦି ନେଉଛନ୍ତି ସେଟା ଆପଣଙ୍କୁ ଭରପୁର ହେଇଯିବ। ତାପରେ ଯୋଉ 6-9 ମାସ ଯୋଉ, ସେତେବେଳକୁ ଆଉ ଟିକେ ଅଧିକା ଆମକୁ କ୍ୟାଲୋରି ପ୍ରୋଟିନ୍ ଦରକାର ହୁଏ। ସେଥିରେ ଆପଣ 4 ଗୋଟେ ଖାଦ୍ୟ ଗୋଟେ ମାତ୍ରା ଆଡ୍ କରନ୍ତୁ, ଯେମିତି 4 ଟିକେ ଉପମାରେ ପରିବା ପକେଇଲେ, ବାଦାମ ଟିକେ ପକେଇକି ସେଇଟା ନେଲେ, କି ଆପଣ ସିମ୍ପଲ ମାନେ ଚୁଡା ଉପମା ବି କରିକି ନେଇପାରିବେ, କିନ୍ତୁ ତା ଦେହରେ ସବୁବେଳେ ପରିବା ଆଉ ବାଦାମ ହେଲା କି କାଜୁ ହେଲା ଟିକେ ରହିବ, ନହେଲେ ବେସନ ଚକୁଳି ଗୋଟେ ନେଲେ। ଆଉ ତା ସହିତ ଯୋଉଟା ମୁଁ କହିଥିଲି ଚିନାବାଦାମ, 3-6 ମାସ ଭିତରେ ଆପଣ 10 ନେଉଥିଲେ, ଏବେ ଆପଣ 15-20 ନେବେ, ସେତିକି ନେଲେ ଆପଣଙ୍କର ହେଇଯିବ। ଗୋଟେ ଟାଇମ୍ ଆମେ ଏକ୍ସଟ୍ରା ଖାଇବା।
1: ଆଜିକାଲି ଦେଖାଯାଉଛି ମେନୋପଜ୍ ପରେ ମହିଳାମାନଙ୍କର ଓଜନ ବଢିଯାଉଛି ଆଉ ଗରମ ଲାଗୁଛି, ସେଇ ସମୟରେ କଣ ଖାଇଲେ ସେଇ ପରିସ୍ଥିତିକୁ ନିୟନ୍ତ୍ରଣ କରିହବ?
0: ମେନୋପଜ୍ ମାନେ ଆମର ଯୋଉଟା ଋତୁସ୍ରାବ ବନ୍ଦ ହେଇଗଲା ପରେ ନର୍ମାଲି ମହିଳାମାନଙ୍କର ଓଜନ ବଢେ ଆଉ ଗରମ ଲାଗିବ, ମାନେ ହଟ୍ ଫ୍ଲାସେସ୍ ଆମେ ତାକୁ କହୁ। ତା ସହିତ ତାଙ୍କୁ ଟିକେ ଡିପ୍ରେସନ୍ ଆସେ, ଟିକେ ଚିଡ଼ଚିଡ଼ ଆପଣ ବଢ଼ିଯାଏ। ତ ସେଇସବୁ ପାଇଁ ଆପଣ ଗୋଟେ ଜିନିଷ କରିବେ, ଗୋଟେ ହେଲା 15-20 ମିନିଟ୍ ଆଟଲିଷ୍ଟ ଆପଣ କିଛି ଗୋଟେ ଚଲାବୁଲା କରନ୍ତୁ, କିଛି ଏକ୍ସରସାଇଜ୍ କରନ୍ତୁ। ତା ସହିତ ଖାଦ୍ୟରେ ମସଲା ଜାତୀୟ ଜିନିଷ କମ୍ କରିବେ, ବେଶୀ ଆପଣ କମ୍ ତେଲବାଲା ଯେମିତି ସନ୍ତୁଳା ହେଲା, ଡାଲମା ହେଲା, ସେଇ ଟାଇପ୍ର ଖାଇବେ। ବାକି ମସଲା ଜାତୀୟ ଜିନିଷ ଖାଇପାରିବେନି ନୁହେଁ, କିନ୍ତୁ ଦିନକୁ ଥରେ ରଖନ୍ତୁ, ଭଜା ଥରେ ରଖନ୍ତୁ, ମସଲା ତରକାରୀ ଥରେ ରଖନ୍ତୁ। ଆଉ ସୋୟାବଡ଼ି ଯୋଉଟା ମିଳେ, ସୋୟାବଡ଼ି ସେଇଟା ବହୁତ ହେଲ୍ପ କରେ, ଏଥିରେ ଆପଣ ଖାଦ୍ୟରେ ସୋୟାବଡ଼ି ରଖିପାରିବେ। ବିଭିନ୍ନ ପ୍ରକାରର ମଞ୍ଜି ଜାତୀୟ ଜିନିଷ ଯେମିତି ରାଶି ଲଡ଼ୁ ହେଲା, ବାଦାମ ଲଡ଼ୁ ହେଲା, ଅଳସୀ ମଞ୍ଜି, ଏଗୁଡ଼ିକ ଆପଣଙ୍କ ଖାଦ୍ୟରେ ରଖନ୍ତୁ। ତା ସହିତ ଟିକେ ଆପଣଙ୍କର ଯୋଉ ଶ୍ୱେତ ସାରକୁ ଟିକେ କମେଇବେ ଆଉ ପୁଷ୍ଟିସାରକୁ ବଢ଼େଇବେ, କାରଣ ଆମର ଯେତିକି ଯେତିକି ଏଜ୍ ବଢ଼ିବ ଆମକୁ ପୁଷ୍ଟିସାର ଟିକେ ଅଧିକା ଦରକାର ହବ। ଖାଦ୍ୟରେ ମିଠା କମ୍ କରିବେ, ଯୋଉଟା ଆମର ଚିଡ଼ଚିଡ଼ା ଲାଗେ, ତ ସେଥିପାଇଁ ଆମକୁ ଖାଦ୍ୟରେ ଟିକେ ମିଠା ଆପଣ ଯଦି କମ୍ କରିବେ ସେଟା ଆପଣଙ୍କୁ ବହୁତ ମାତ୍ରାରେ ସାହାଯ୍ୟ କରିବ।
1: ଯୋଉମାନଙ୍କୁ ହାର୍ଟ ଆଟାକ୍ ହେଇଥାଏ, ହାର୍ଟ ଆଟାକ୍ ପରେ କୋଉ ଖାଦ୍ୟକୁ ବାରଣ କରାଯାଏ ନ ଖାଇବା ପାଇଁ?
0: ହାର୍ଟ ଆଟାକ୍ ପରେ ଫାର୍ଷ୍ଟ ହେଲା ବେଶୀ ଗୁରୁତ୍ୱ ଦିଏ ଆମେ ଖାଦ୍ୟରେ କୋଉ ତେଲଟା ଖାଉଛେ, ଆଉ କୋଉ ତେଲଟା ଖାଇବା, କୋଉ ତେଲଟା ଖାଇବାନି। ପ୍ରଥମ ହେଲା ଆପଣଙ୍କର ବନସ୍ପତି ଆପଣଙ୍କୁ ବନ୍ଦ କରିବାର ଅଛି, ପ୍ଲସ୍ ତା ସହିତ ଆପଣ ଯୋଉଗୁଡ଼ାକ କୋଲେଷ୍ଟ୍ରଲ ଅଧିକା ଥାଏ, ଯେମିତି ଛେଳି ମାଂସ ହେଲା, ମାଛ ମୁଣ୍ଡ, ମଞ୍ଜି, ସେଗୁଡ଼ିକ, କଙ୍କଡ଼ା, ଚିଙ୍ଗୁଡ଼ି, ଏଗୁଡ଼ିକ ଆପଣ କମ୍ ଖାଇବେ। ତା ସହିତ ତେଲଟା ହେଉଛି, ଆପଣ ଯଦି ଘଣା ତେଲ ୟୁଜ୍ କରୁଛନ୍ତି, ଘଣା ସୋରିଷ ତେଲ କି ଘଣା ବାଦାମ ତେଲ, ଯୋଉଟା ଘଣା ପେଶା, ସେଇଟା ଭଲ କାମ କରେ, କିନ୍ତୁ ତେଲର ମାତ୍ରା 500 ml ରହିବ। ତା ସହିତ ଆପଣଙ୍କୁ ଟିକେ ଖାଦ୍ୟରେ ଯୋଉଟା ମଇଦା ତିଆରି ଜିନିଷ ଆଉ ଛଣା ଛଣି ଏଗୁଡ଼ିକ କମ୍ କରିବାର ଅଛି, ତ ଆଉ ଲୁଣ କମ୍ ଖାଇବେ। ଲୁଣ କମ୍ ଖାଇବେ ମାନେ ଯେମିତି କହିଲି ଆପଣ ଖାଦ୍ୟରେ ଧଳା ଲୁଣ ପକେଇକି ଖାଆନ୍ତୁ, କିନ୍ତୁ ଅଧିକ ତା ବାଦ ଆଉ ଯୋଉଟା ଆମେ କହୁ ଟେବୁଲ ସଲ୍ଟ, ସେଇଟା ଆପଣ ଆଉ ନେବେନି, କିମ୍ବା ଯୋଉଥିରେ ଲୁଣ ଅଂଶ ଅଧିକ ଆସିଛି, ମିକ୍ସଚର ହେଲା, କେକ୍ ହେଲା, ବିସ୍କେଟ୍ ହେଲା, ସେଗୁଡ଼ିକ ଆପଣଙ୍କ ଖାଦ୍ୟରେ ଆପଣ ଯେତେ କମ୍ ଖାଇବେ ଆପଣଙ୍କ ପାଇଁ ସେତେ ଭଲ।
1: ଯାହା ହଉ, ଆପଣ ଆମ ଷ୍ଟୁଡିଓକୁ ଆସିଲେ, ଆମର ଦୈନନ୍ଦିନ ଜୀବନରେ କଣ ଖାଇବା ଉଚିତ କ'ଣ ଖାଇବା ଅନୁଚିତ, କ'ଣ ଖାଇଲେ

0: ଆମେ ସୁସ୍ଥ ରହିବା ସେ ସମ୍ପର୍କରେ ଅନେକ ଉପାଦେୟ ତଥ୍ୟ ଦେଲେ, ସେଥିପାଇଁ ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
1: ନମସ୍କାର।
0: ଶୁଣିଲେ ଆଲୋଚନା, ସୁସ୍ଥ ରହିବା ପାଇଁ ଆମକୁ କି ପ୍ରକାରର ଖାଦ୍ୟ ଖାଇବାକୁ ପଡ଼ିବ ସେ ସମ୍ପର୍କରେ ଆଲୋଚନା କଲେ ଖାଦ୍ୟ ବିଶେଷଜ୍ଞା ପ୍ରାକ୍ସ୍ମିତା ରାଉତ।

0: ନାରୀ ମହଲ ଶେଷ ହେଲା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ଆକାଶବାଣୀ କଟକ ବର୍ତ୍ତମାନ ସମୟ ଦିନ ଗୋଟାଏ ବଜି ପଚାଶ ମିନିଟ ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆର ସମ୍ବାଦ କିଛିକ୍ଷଣ ମଧ୍ୟରେ।
1: ସମ୍ବାଦ ପଢ଼ୁଛନ୍ତି ପ୍ରଜ୍ଞା ପରିମିତା ଜେନା। ସାଂସ୍କୃତିକ ଦୃଷ୍ଟିକୋଣରୁ ଜନଜାତି ସମ୍ପ୍ରଦାୟ ସମୃଦ୍ଧ ବୋଲି କହିଲେ ରାଷ୍ଟ୍ରପତି। ଯୁକ୍ତରାଷ୍ଟ୍ର ଆମେରିକାକୁ ଅତିକ୍ରମ କରି ଭାରତ ହେଲା ବିଶ୍ୱର ଦ୍ୱିତୀୟ ବୃହତ୍ତମ ସୌରଶକ୍ତି ଅଭିବୃଦ୍ଧି ବଜାର। କର୍ଣ୍ଣାଟକର 25ତମ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ଡିକେ ଶିବକୁମାର। ଦିଲ୍ଲୀର ମାଲବ୍ୟ ନଗରରେ ଅଗ୍ନିକାଣ୍ଡ ଘଟି 21 ମୃତ ଏବଂ ପୁରୀରେ ଆଜିଠାରୁ ଆରମ୍ଭ ହେଲା ବ୍ରିକ୍ସ ରାଷ୍ଟ୍ର ସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ସମନ୍ୱିତ ଜନଜାତି ବିକାଶ ସଂସ୍ଥା ଓ ପ୍ରକଳ୍ପଗୁଡ଼ିକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଏକ ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଦେଶର ବିଭିନ୍ନ ସ୍ଥାନରେ ରହୁଥିବା ଜନଜାତି ସମ୍ପ୍ରଦାୟର ଲୋକମାନେ ସାଂସ୍କୃତିକ ଦୃଷ୍ଟିକୋଣରୁ ସମୃଦ୍ଧ। ସେମାନଙ୍କୁ ଆଗେଇ ନେବା ଦିଗରେ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି। ସେ କହିଛନ୍ତି

ପକ୍ଷରୁ ଆୟୋଜିତ ହେଉଥିବା ଏହି ସମ୍ମିଳନୀ ଜନଜାତୀୟ ଗରିମା ଉତ୍ସବ 2026ର ଏକ ଅଂଶ। ଦେଶବ୍ୟାପୀ ଜନଜାତି ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରତିଷ୍ଠାନଗୁଡ଼ିକର କାର୍ଯ୍ୟଶୈଳୀକୁ ସୁଦୃଢ଼ କରିବା, ଶାସନ ବ୍ୟବସ୍ଥାରେ ସଂସ୍କାର ଆଣିବା ତଥା ଏ କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳ ଭିତ୍ତିକ ସେବା ଯୋଗାଇଦେବା ଆଦି ପ୍ରସଙ୍ଗ ଉପରେ ଏହି ସମ୍ମିଳନୀରେ ଆଲୋଚନା କରାଯିବ। ଏହି ସମ୍ମିଳନୀରେ 26ଟି ରାଜ୍ୟ ଏବଂ 4ଟି କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିନିଧିମାନେ ଅଂଶଗ୍ରହଣ କରୁଛନ୍ତି। ଭାରତ ଯୁକ୍ତରାଷ୍ଟ୍ର ଆମେରିକାର ବାର୍ଷିକ ସୌରଶକ୍ତି କ୍ଷମତା ଅତିକ୍ରମ କରି 2025 ମସିହାରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ସୌରଶକ୍ତି ଅଭିବୃଦ୍ଧି ବଜାର ହୋଇପାରିଛି। ଭାରତରେ ଉଲ୍ଲେଖନୀୟ ଭାବେ 155 ଗିଗାୱାଟ୍ ସୌର କ୍ଷମତା ସ୍ଥାପନ କରାଯାଇପାରିଛି, ଫଳରେ ଦେଶର 50% ଅଣଜୀବାଶ୍ମ ଇନ୍ଧନ କ୍ଷମତା ଲକ୍ଷ୍ୟ ପୂରଣ କରାଯାଇପାରିଛି। ଏହା ମଧ୍ୟ ଜାତୀୟ ଶକ୍ତି ଉତ୍ପାଦନରେ ଉଲ୍ଲେଖନୀୟ ଅଂଶଗ୍ରହଣ କରିଛି। ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ଫଳରେ 40 ଲକ୍ଷରୁ ଉର୍ଦ୍ଧ୍ୱ ପରିବାରର ଜୀବନଶୈଳୀରେ ପରିବର୍ତ୍ତନ ଆସିପାରିଛି। ସେମାନେ ଛାତ ଉପରେ ସୋଲାର ୟୁନିଟ୍ ସ୍ଥାପନ କରି ମାଗଣା ବିଜୁଳି ବ୍ୟବହାର କରୁଛନ୍ତି। ସୌରଶକ୍ତିର ସଫଳତା ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି, ଦେଶର ସୌର ଅଭିବୃଦ୍ଧି ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକ୍ରମେ ଭାରତର ସ୍ୱଚ୍ଛ ଶକ୍ତି ରୂପାନ୍ତରଣ ତ୍ୱରାନ୍ୱିତ ହୋଇପାରିଛି ଏବଂ ଶକ୍ତି ସୁରକ୍ଷା ସୁଦୃଢ଼ ହୋଇଛି, ଫଳରେ ପୁନଃ ନବୀକରଣ ଶକ୍ତି ସୃଷ୍ଟି ଦିଗରେ ଭାରତ ବିଶ୍ୱରେ ନେତୃତ୍ୱ ନେଇପାରିଛି। ସୁପ୍ରିମକୋର୍ଟ ଆରାବଳୀ ପର୍ବତ ଶ୍ରେଣୀର ପରିଭାଷା ଏବଂ ସୀମା ସମ୍ବନ୍ଧରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ରିପୋର୍ଟର ସମୀକ୍ଷା କରିବା ଲାଗି ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ଭାରତୀୟ ଜଙ୍ଗଲ ଗବେଷଣା ଏବଂ ଶିକ୍ଷା ପରିଷଦର ମହାନିର୍ଦ୍ଦେଶକ କାଞ୍ଚନ ଦେବୀଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି। ଚଳିତ ବର୍ଷ ଅଗଷ୍ଟ 31 ତାରିଖ ସୁଦ୍ଧା ଏହି ସଂକ୍ରାନ୍ତୀୟ ରିପୋର୍ଟ ଦାଖଲ କରିବା ଲାଗି କମିଟିକୁ ନିର୍ଦ୍ଦେଶ ଦିଆଯାଇଛି। ଆରାବଳୀ ପର୍ବତ ଶ୍ରେଣୀର ସୁରକ୍ଷା ସଂକ୍ରାନ୍ତରେ ନିରପେକ୍ଷ ଏବଂ ବିଜ୍ଞାନଗତ ଆକଳନ କରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ କୁହାଯାଇଛି, ପ୍ରାୟ 40,000 ଛାତ୍ରଛାତ୍ରୀ ସଫଳତାର ସହ ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିଛନ୍ତି। କୌଣସି ପ୍ରତିବନ୍ଧକ ବିନା ସେମାନଙ୍କର ଆବେଦନ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ସିବିଏସ୍ଇ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତର ପୁସ୍ତିକାର ସ୍କାନ୍ କପି ପ୍ରଦାନ ଏବଂ ପୁନଃ ମୂଲ୍ୟାୟନ ପାଇଁ ଅନ୍ଲାଇନ୍ ପୋର୍ଟାଲ୍ ଖୋଲା ହୋଇଛି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସିବିଏସ୍ଇ ପକ୍ଷରୁ କୁହାଯାଇଛି, ଏସ୍ବିଆଇ, କାନାଡ଼ା ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା ଏବଂ ଇଣ୍ଡିଆନ୍ ବ୍ୟାଙ୍କ ମାଧ୍ୟମରେ ପେମେଣ୍ଟ ଦେଣନେଣ ବ୍ୟବସ୍ଥା କରାଯାଇଛି। ସେହିପରି ୟୁପିଆଇ, ନେଟ୍ ବ୍ୟାଙ୍କିଂ, କ୍ରେଡିଟ୍ କାର୍ଡ ଏବଂ ଡେବିଟ୍ କାର୍ଡ ମାଧ୍ୟମରେ ମଧ୍ୟ ଅନ୍ଲାଇନ୍ ପେମେଣ୍ଟ ବ୍ୟବସ୍ଥା କରିପାରିବେ ବୋଲି ସିବିଏସ୍ଇ ପକ୍ଷରୁ ସୂଚନା ଦିଆଯାଇଛି। କର୍ଣ୍ଣାଟକ କଂଗ୍ରେସ ବିଧାୟକ ଦଳ ନେତା ଡିକେ ଶିବକୁମାର ଆଜି ବେଙ୍ଗାଲୁରୁଠାରେ ଅପରାହ୍ନରେ 25ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ରାଜ୍ୟପାଳ ଥାୱରଚାନ୍ଦ ଗେହଲଟ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ। ପୂର୍ବତନ ଗୃହମନ୍ତ୍ରୀ ଡକ୍ଟର ଜି ପରମେଶ୍ୱର ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ। ପାଖାପାଖି 10 ଜଣ ବିଧାୟକ ମଧ୍ୟ ଆଜି ମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିବେ। ଶପଥ ଗ୍ରହଣ ସମାରୋହରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ, ଜାତୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ୍ଗେ, କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ, ରଣଦୀପ ସିଂ ସୂର୍ଯ୍ୟେୱାଲା ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଦିଲ୍ଲୀର ମାଲବୀୟ ନଗରସ୍ଥିତ ଏକ ହୋଟେଲରେ ଆଜି ସକାଳେ ଅଗ୍ନିକାଣ୍ଡ ଘଟି 21 ଜଣଙ୍କର ମୃତ୍ୟୁ ଘଟିଛି। ଦିଲ୍ଲୀ ଅଗ୍ନିଶମ ସେବା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ 15ଟି ଅଗ୍ନି ନିର୍ବାପକ ଦଳ ଘଟଣାସ୍ଥଳକୁ ଯାଇ ନିଆଁକୁ ନିୟନ୍ତ୍ରଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି ପ୍ରଭାବିତ ଲୋକମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ପ୍ରତ୍ୟେକ ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍ ପାଣ୍ଠିରୁ 2 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି। ସେହିପରି ଆହତମାନଙ୍କୁ 50,000 ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ରାଜ୍ୟ ସରକାର ପରିସ୍ଥିତି ପ୍ରତି ତୀକ୍ଷ୍ଣ ନଜର ରଖିଥିବା କହିଛନ୍ତି। ଦୁର୍ଘଟଣାରେ ଆହତ ଲୋକମାନଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସହାୟତା ଯୋଗାଇଦେବା ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷାବିତ୍ ତଥା ଲେଖକ ଭିଭିଏସ୍ ଆୟରଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସେ କହିଛନ୍ତି, ଆୟର ଜଣେ ନିର୍ଭୀକ ଦେଶପ୍ରେମୀ ଏବଂ ଭାରତର ସ୍ୱାଧୀନତା ସଂଗ୍ରାମ ଦିଗରେ ସେ ତାଙ୍କ ସାରା ଜୀବନ ଉତ୍ସର୍ଗ କରିଥିଲେ। ସେ ତାଙ୍କର ଲେଖା ଏବଂ ଅନୁବାଦ ଜରିଆରେ ତାମିଲ ସାହିତ୍ୟକୁ ସମୃଦ୍ଧ କରିଥିଲେ। ତାଙ୍କର ସାହସ, ବୁଦ୍ଧିମତା ଏବଂ ଜାତି ପ୍ରତି

0: ବଦ୍ଧତା ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ରାଧାକୃଷ୍ଣନ୍ କହିଛନ୍ତି। ପଶ୍ଚିମବଙ୍ଗର ପୂର୍ବତନ ଶାସକ ଦଳ ତୃଣମୂଳ କଂଗ୍ରେସରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଟିଏମ୍ସିର ବହିଷ୍କୃତ ବିଧାୟକ ରୀତାବ୍ରତ ବାନାର୍ଜୀ ଦାବି କରିଛନ୍ତି ତାଙ୍କ ପ୍ରତି 60 ଜଣ ବିଧାୟକଙ୍କ ସମର୍ଥନ ରହିଛି। ସେ ବାଚସ୍କତି ରଥୀନ୍ଦ୍ର ବୋଷଙ୍କୁ ଲେଖି ତାଙ୍କର ପ୍ରକୃତ ଟିଏମ୍ସି ବୋଲି କହିଛନ୍ତି। ଅନ୍ୟପକ୍ଷରେ ଟିଏମ୍ସି ଦଳର ନେତା ଭାବେ ଶୋଭନ ଦେବ ଚଟ୍ଟୋପାଧ୍ୟାୟଙ୍କୁ ଘୋଷଣା କରିଛି। ସେହିପରି ଅସୀମା ପାତ୍ର ଏବଂ ନୟନା ବନ୍ଦୋପାଧ୍ୟାୟଙ୍କୁ ଉପନେତା ଏବଂ ଫିରହାଦ ହାକିମ୍ଙ୍କୁ ମୁଖ୍ୟ ହୁଇପ୍ ଭାବେ ଘୋଷଣା କରିଛି। ଆଜି ହେଉଛି ବିଶ୍ୱ ସାଇକେଲ ଦିବସ। ପ୍ରତିବର୍ଷ ଜୁନ୍ 3 ତାରିଖରେ ଏହି ଦିବସ ପାଳନ କରାଯାଏ। ପରିବେଶ ପ୍ରଦୂଷଣ ମୁକ୍ତ, ସ୍ୱାସ୍ଥ୍ୟ ଏବଂ ସହଜରେ ପରିବହନକୁ ଦୃଷ୍ଟିରେ ରଖି ଏହି ଦିବସ ପାଳନ କରାଯାଇଥାଏ। ସହଜରେ ଉପଲବ୍ଧ, ବିଶ୍ୱସନୀୟ, ପରିବେଶ ଅନୁକୂଳ ଦୃଷ୍ଟିକୋଣରୁ ଜାତିସଂଘ ସାଧାରଣ ପରିଷଦରେ ଏହି ଦିବସ ପାଳନ ନେଇ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ସବୁଜ ଭବିଷ୍ୟତ ପାଇଁ ସାଇକେଲ ଚାଳନା। ଅଙ୍ଗାରକାମ୍ଳ ଉଦ୍ଗୀରଣ ଏବଂ ଟ୍ରାଫିକ୍ ଭିଡ଼ ହ୍ରାସ ଓ ସୁସ୍ଥ ସହରାଞ୍ଚଳ ପରିବେଶ ସୃଷ୍ଟି ଦିଗରେ ସାଇକେଲର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଦେଶର ଯୁବବର୍ଗମାନଙ୍କୁ ସାଇକେଲ ଚାଳନା ପ୍ରତି ଆଗ୍ରହ ପ୍ରକାଶ କରିବା ଲାଗି ଆହ୍ୱାନ ଦେଇଛନ୍ତି। ଏହା ଏକ ସୁସ୍ଥ ଏବଂ ସବୁଜ ରାଷ୍ଟ୍ର ଗଠନ ଦିଗରେ ସହାୟକ ହୋଇପାରିବ ବୋଲି କହିଛନ୍ତି। ବିଶ୍ୱ ସାଇକେଲ ଦିବସ ଅବସରରେ ଏକ ଭିଡ଼ିଓ ବାର୍ତ୍ତାକୁ ସେୟାର କରି ଶ୍ରୀ ମାଣ୍ଡବ୍ୟ କହିଛନ୍ତି, ଏକ ସୁସ୍ଥ, ସ୍ୱଚ୍ଛ ଏବଂ ଦୀର୍ଘସ୍ଥାୟୀ ପରିବେଶ ସୃଷ୍ଟି ଦିଗରେ ସାଇକେଲ ଚାଳନାକୁ ନିୟମିତ ଏକ ଅଭ୍ୟାସରେ ପରିଣତ କରିବା ସହ ଏକ ଶୃଙ୍ଖଳିତ ଜୀବନଶୈଳୀ ଆପଣାଇବାକୁ କହିଛନ୍ତି।
1: ସାଇକ୍ଲିଂକୁ ଆପଣ ଜୀବନ କା ହିସ୍ସା ବନାଇ ସାଇକ୍ଲିଂ କେବଳ ଏକ ବ୍ୟାୟାମ ୟା ଏକ ଦିନ କି ହବି ନାହିଁ ବଲକି ସ୍ୱସ୍ଥ ଓ ସଶକ୍ତ ଜୀବନଶୈଳୀ କି ପହଚାନ ହେ। ୟେ ହମାରେ ସ୍ୱାସ୍ଥ୍ୟ କେ ସାଥ ସାଥ ପର୍ଯ୍ୟାବରଣ କୁ ସୁରକ୍ଷିତ ରଖନେ କା ସବସେ ସସ୍ତା ସୁନ୍ଦର ଓ ଟିକାଉ ମାଧ୍ୟମ।
0: ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜିଠାରୁ ଆରମ୍ଭ ହେଉଛି। ଏଥିରେ ଭାରତ ସମେତ ବ୍ରାଜିଲ, ରୁଷିଆ, ଚୀନ, ଦକ୍ଷିଣ ଆଫ୍ରିକା, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ସାଉଦି ଆରବ, ଇଜିପ୍ଟ ଏବଂ ୟୁଏଇର ପ୍ରତିନିଧିଗଣ ସମ୍ମିଳନୀରେ ଯୋଗ ଦେଇଛନ୍ତି। ଶୁକ୍ରବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବୈଠକରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବୃଦ୍ଧି ଏବଂ ଆନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ମୁଖ୍ୟ ସମ୍ବାଦ ପୁଣି ଥରେ। ସାଂସ୍କୃତିକ ଦୃଷ୍ଟିକୋଣରୁ ଜନଜାତି ସମ୍ପ୍ରଦାୟ ସମୃଦ୍ଧ ବୋଲି କହିଲେ ରାଷ୍ଟ୍ରପତି। ଯୁକ୍ତରାଷ୍ଟ୍ର ଆମେରିକାକୁ ଅତିକ୍ରମ କରି ଭାରତ ହେଲା ବିଶ୍ୱର ଦ୍ୱିତୀୟ ବୃହତ୍ତମ ସୌରଶକ୍ତି ଅଭିବୃଦ୍ଧି ବଜାର। ଦିଲ୍ଲୀର ମାଲବ୍ୟ ନଗରରେ ଅଗ୍ନିକାଣ୍ଡ ଘଟି 21 ମୃତ। କର୍ଣ୍ଣାଟକର 25ତମ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ଡିକେ ଶିବକୁମାର ଏବଂ ପୁରୀରେ ଆଜିଠାରୁ ଆରମ୍ଭ ହେଲା ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ସମ୍ବାଦ ଶେଷ ହେଲା।
2: This is Akashwani and I am Anuja Kumar with the Midday News. The headlines. 21 people killed in a massive fire at a hotel in Delhi's Malviya Nagar. Prime Minister Narendra Modi expresses grief, announces an ex gratia of 2 lakh rupees to next of kin of each deceased. Trinamool Congress faces turmoil as expelled MLA Ritobrata Banerjee claims support of nearly 60 MLAs in West Bengal Assembly. Supreme Court forms high-powered expert panel to re-examine Aravali definition. Senior Congress leader D.K. Shivakumar to be sworn in as Chief Minister of Karnataka this afternoon. India becomes world's second largest solar growth market, surpasses USA in annual solar capacity additions. And in Indonesia Open Badminton, H.S. Pranoy and Ayush Shetty to play in men's singles this afternoon. And now the news in detail. 21 people lost their lives and 40 others were rescued after a fire broke out at a hotel in Malviya Nagar in Delhi this morning. DCP of South Delhi, Anant Mittal, said the fire has been successfully extinguished with the assistance of 8 fire tenders. Prime Minister Narendra Modi has expressed grief over the loss of lives in the fire incident. In a social media post, the Prime Minister said that authorities are providing all possible assistance to those affected. He also wished a speedy recovery to the injured. Mr. Modi also announced an ex gratia of 2 lakh rupees from the Prime Minister's National Relief Fund to be given to the next of kin of each deceased. The injured

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ, ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ଆରମ୍ଭ ହେଲା ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକ। ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ପ୍ରଥମ ଗ୍ରୀନ୍ ହାଇଡ୍ରୋଜେନ୍ ବ୍ୟବସ୍ଥା, ସମୀକ୍ଷା କଲେ ବିଭାଗୀୟ ସଚିବ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆଜି ପ୍ରଦାନ କରାଯିବ ଜାତୀୟ ପଞ୍ଚାୟତ ପୁରସ୍କାର। ଏବଂ ସବୁଜ ଭବିଷ୍ୟତ ପାଇଁ ସାଇକେଲ ଚାଳନାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ସାଇକେଲ ଦିବସ। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜିଠାରୁ ଆରମ୍ଭ ହେଉଛି। ଏଥିରେ ଭାରତ ସମେତ ବ୍ରାଜିଲ, ରୁଷିଆ, ଚୀନ, ଦକ୍ଷିଣ ଆଫ୍ରିକା, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ସାଉଦି ଆରବ, ଇଜିପ୍ଟ ଏବଂ ୟୁଏଇର ପ୍ରତିନିଧିଗଣ ସମ୍ମିଳନୀରେ ଯୋଗ ଦେଇଛନ୍ତି। ଶୁକ୍ରବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବୈଠକରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବୃଦ୍ଧି ଏବଂ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ପ୍ରଥମ ଦିନରେ ଆଜି 6 ବୈଷୟିକ ଅଧିବେଶନରେ ଆଲୋଚନା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଉଦ୍ଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ। ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ବୈଦେଶିକ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏ ସମ୍ମିଳନୀ ସମ୍ପର୍କରେ କହିଛନ୍ତି,
1: ପୋଲିସ ଆରେଞ୍ଜମେଣ୍ଟ କଡ଼ାକଡ଼ି କରାହୋଇଛି, ଏହା ସହିତ ମାଜିଷ୍ଟ୍ରେଟ ଡିପ୍ଲୟମେଣ୍ଟ, ହେଲ୍ଥ ଟିମ୍, ଏନ୍ଡିଏମ୍ଏ ଏବଂ ଓଏସ୍ଡିଏମ୍ଏ ମଧ୍ୟ ତାଙ୍କର ଅଧିକାରୀବୃନ୍ଦ ସବୁ ଆସିକି ଅଛନ୍ତି। କୋଣାର୍କ ଭିଜିଟ୍ ଅଛି ଏବଂ ତାପରେ ସେଟା ଲାଇଭ୍ ଡେମୋ ଅଛି ଡିଜାଷ୍ଟର ରେସ୍ପନ୍ସର ମେକାନିଜମ୍ର।
0: ସବୁଜ ଉଦ୍ୟାନକୁ ଗତିଶୀଳ କରିବା ଲକ୍ଷ୍ୟରେ ଭୁବନେଶ୍ୱର ପୋଖରୀପୁଡ଼ସ୍ଥିତ କ୍ରୁଟ୍ ଡିପୋରେ ଏକ ଗ୍ରୀନ୍ ହାଇଡ୍ରୋଜେନ୍ ଉତ୍ପାଦନ ଏବଂ ରିଫିଲିଂ କେନ୍ଦ୍ର ପ୍ରତିଷ୍ଠା କରାଯିବ। ଏହି ପ୍ରକଳ୍ପ ପାଇଁ ମୋଟ 53,55,00,000 ଟଙ୍କାର ପୁଞ୍ଜି ବିନିଯୋଗ ନେଇ ଆକଳନ କରାଯାଇଛି। ନୂତନ ଏବଂ ନବୀକରଣ ଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ ମାଧ୍ୟମରେ ଜାତୀୟ ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଅଧୀନରେ 19,52,00,000 ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର କରାଯାଇଛି। ଅବଶିଷ୍ଟ ଅର୍ଥ ଅଂଶଗ୍ରହଣକାରୀଙ୍କ ଅଂଶଧନ ଓ ରାଜ୍ୟ ସରକାରଙ୍କ ସହାୟତା ମାଧ୍ୟମରେ ଭରଣା କରାଯିବାକୁ ପ୍ରସ୍ତାବ ରହିଛି। ରାଜ୍ୟରେ ସ୍ଥାୟୀ ସହରୀ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ଗ୍ରୀନ୍ ହାଇଡ୍ରୋଜେନ୍ ତଥା ସବୁଜ ଉଦ୍ଯାନ ଗତିଶୀଳତା ପ୍ରକଳ୍ପ ସମ୍ପର୍କରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ବୈଠକରୁ ଏହା ଜଣାପଡ଼ିଛି। ଏହି ପ୍ରକଳ୍ପ ମାଧ୍ୟମରେ ଦୈନିକ ପ୍ରାୟ 260 କିଲୋମିଟର ଗ୍ରୀନ୍ ହାଇଡ୍ରୋଜେନ୍ ଉତ୍ପାଦନ କରାଯିବା ସହ ଦୈନିକ 600 କିଲୋମିଟର ପର୍ଯ୍ୟନ୍ତ ବସ୍ ଚଳାଇବାକୁ ଲକ୍ଷ୍ୟ ରଖାଯାଇଛି, ଫଳରେ ବାର୍ଷିକ ପ୍ରାୟ 900 ଟନ୍ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ପାଇବ। କ୍ରୁଟ୍, ଏନ୍ଟିପିସି ଏବଂ ଗ୍ରୀଡ୍କୋର ମିଳିତ ସହଯୋଗରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଓଡ଼ିଶାରେ ହାଇଡ୍ରୋଜେନ୍ ଚାଳିତ ସାଧାରଣ ପରିବହନ ବ୍ୟବସ୍ଥାର ପ୍ରଚଳନ ସହ ରାଜ୍ୟର ପ୍ରଥମ ଗ୍ରୀନ୍ ହାଇଡ୍ରୋଜେନ୍ ବ୍ୟବସ୍ଥା ପ୍ରତିଷ୍ଠା କରିବା। ଏହି ଅଭିନବ ପ୍ରୟାସ କେନ୍ଦ୍ର ସରକାରଙ୍କ ନ୍ୟାସନାଲ୍ ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଅନୁରୂପ ହୋଇଥିବାବେଳେ ଏହା ଦେଶର ନେଟ୍ ଜିରୋ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ହାସଲ ସହିତ ସ୍ୱଦେଶୀ ସ୍ୱଚ୍ଛ ଇନ୍ଧନ ପ୍ରଯୁକ୍ତିରୁ ପ୍ରୋତ୍ସାହିତ କରିବାରେ ବିଶେଷ ସହାୟକ ହେବ। ଏନ୍ଟିପିସି, ଗ୍ରିଡ୍କୋ ଏବଂ କ୍ରୁଟ୍ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ତ୍ରିପାକ୍ଷିକ ବୁଝାମଣାପତ୍ର ପରଠାରୁ ହୋଇଥିବା ଅଗ୍ରଗତିର ସମୀକ୍ଷା ମଧ୍ୟ କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ଏକ ପାଇଲଟ ପ୍ରକଳ୍ପ ଭାବେ 3 ହାଇଡ୍ରୋଜେନ୍ ଫୁଏଲ୍ ସେଲ୍ ଇଲେକ୍ଟ୍ରିକ୍ ବସ୍ ପ୍ରଚଳନ କରାଯିବାର ଯୋଜନା ରହିଛି। କ୍ରୁଟ୍ର ରାଜଧାନୀ ଆଞ୍ଚଳିକ ପରିସୀମାକୁ ଦୃଷ୍ଟିରେ ରଖାଯାଇ ପ୍ରସ୍ତାବିତ ରୁଟ୍ ଏବଂ ସେବା ଶୈଳୀର କାର୍ଯ୍ୟ ସମୀକ୍ଷା କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ଏହି ବସ୍ ସେବାକୁ ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ପୁରୀ, କୋଣାର୍କ କରିଡର ମଧ୍ୟରେ କାର୍ଯ୍ୟକ୍ଷମ କରିବାକୁ ପ୍ରସ୍ତାବ ଦିଆଯାଇଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ପୁନଃ ମୂଲ୍ୟାୟନ ପାଇଁ ଆରମ୍ଭ ହୋଇଥିବା ପୋର୍ଟାଲରେ ଏପର୍ଯ୍ୟନ୍ତ 40,000 ଛାତ୍ରଛାତ୍ରୀ ସଫଳତାର ସହ ଆବେଦନ କରିଥିବା ବୋର୍ଡ ପକ୍ଷରୁ କୁହାଯାଇଛି। ବୋର୍ଡ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତର ଖାତାର ସ୍କାନ୍ କପି ପ୍ରଦାନ ଏବଂ ପୁନଃ ମୂଲ୍ୟାୟନ ପାଇଁ ଏକ ନୂତନ ପୋର୍ଟାଲ ଖୋଲାଯାଇଛି। ଏଥିଲାଗି ବିଭିନ୍ନ ବ୍ୟାଙ୍କ ମାଧ୍ୟମରେ ଦେୟ ପ୍ରଦାନ ବ୍ୟବସ୍ଥା କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆଜି ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯାଉଛି। ଏଥିଲାଗି ଓଡ଼ିଶାକୁ 5 ବର୍ଗରେ ମନୋନୀତ କରାଯାଇଛି। ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ

ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ଆରମ୍ଭ ହେଲା ବ୍ରିକ୍ସ ରାଷ୍ଟ୍ର ସମୂହ ବୈଠକ। ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ପ୍ରଥମ ଗ୍ରୀନ୍ ହାଇଡ୍ରୋଜେନ୍ ବ୍ୟବସ୍ଥା, ସମୀକ୍ଷା କଲେ ବିଭାଗୀୟ ସଚିବ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆଜି ପ୍ରଦାନ କରାଯିବ ଜାତୀୟ ପଞ୍ଚାୟତ ପୁରସ୍କାର। ଏବଂ ସବୁଜ ଭବିଷ୍ୟତ ପାଇଁ ସାଇକେଲ ଚାଳନାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ସାଇକେଲ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: यह है विविध भारती राष्ट्रीय सेवा।
1: ଏତେବେଳୁ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 5:30। ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ NCERT।

ଶେଷ ହେଲା ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଇଆର୍ଟି ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6:00। ପ୍ରଚାର କରୁଛୁ ଆଜି ସନ୍ଧ୍ୟାର କେତୋଟି ଭକ୍ତିଗୀତ। ଭକ୍ତିଗୀତର ପ୍ରଥମେ ଶିଳ୍ପୀ ସୁସ୍ମିତା ସାହୁ, ଗୀତ ରଚନା ସୁମିତ୍ରା ଚାଟାର୍ଜୀ।

ଶୁଣୁଥିଲେ ଆଜି ସନ୍ଧ୍ୟାର କେତୋଟି ଭକ୍ତି ଗୀତ। ଆଜିର ଶିଳ୍ପୀମାନେ ଥିଲେ ସସ୍ମିତା ସାହୁ, ଭିକାରୀ ବଳ ଏବଂ ପିନାକ୍ଷୀ ନାୟକ। ଗୀତଗୁଡ଼ିକ ରଚନା କରିଥିଲେ ସୁମିତ୍ରା ଚାଟାର୍ଜୀ, ରାଧାନାଥ ଦାସ ଏବଂ ଅଲେଖ ବିଶ୍ୱାଳ। ଆକାଶବାଣୀ ବାରିପଦା। ଏଥର ଆସନ୍ତୁ ଶୁଣିବା କେତୋଟି ସୁଗମ ସଙ୍ଗୀତ। ସୁଗମ ସଙ୍ଗୀତର ପ୍ରଥମ ଶିଳ୍ପୀ ବାବୁଲ ସୁପ୍ରିୟ, ଗୀତ ରଚନା ଅରୁଣ ମନ୍ତ୍ରୀ।

0: ଶେଷ ହେଲା କାର୍ଯ୍ୟକ୍ରମ ସୁଗମ ସଙ୍ଗୀତ। ଆଜିର ଶିଳ୍ପୀମାନେ ଥିଲେ ବାବୁଲ ସୁପ୍ରିୟ, ସୁଭାଶିଷ, ନିବେଦିତା ଏବଂ ଶକ୍ତି ମିଶ୍ର। ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଟିକିଏ ପରେ।
1: ଉଜ୍ଜଳ ଆମ ଦେଶ ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ।

ଅନେକ ସ୍ୱାସ୍ଥ୍ୟଗତ ପରିବେଶ ଜନିତ ସମସ୍ୟା ସୃଷ୍ଟି ହେଉଛି। ତେଣୁ ସହର ସ୍ୱଚ୍ଛ ରଖିବା ପାଇଁ ବର୍ଜ୍ୟବସ୍ତୁ ପରିଚାଳନା ଏକାନ୍ତ ଆବଶ୍ୟକ ଅଟେ। ତେବେ କଥା ହେଉଛି ବର୍ଜ୍ୟବସ୍ତୁ ପରିଚାଳନାରେ ଆମେ କ'ଣ ପାଇବା। ଆମେ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରିବା ବର୍ଜ୍ୟବସ୍ତୁ ପରିଚାଳନା। ପ୍ରଥମ କଥା ହେଉଛି ସ୍ୱାସ୍ଥ୍ୟ ନିରାପତ୍ତା ପାଇବା, ସିଷ୍ଟମେଟିକ ଭାବରେ ବର୍ଜ୍ୟବସ୍ତୁ ସଂଗ୍ରହ କରିବା, ଯଥା ଅଲଗା ଅଲଗା ଭାବରେ ଶୁଷ୍କ ୱେଷ୍ଟେଜ କିମ୍ବା ବର୍ଜ୍ୟବସ୍ତୁକୁ ଅଲଗା ଓଦାକୁ ଅଲଗା ରଖିବା ଦ୍ୱାରା ଆମେ ତାକୁ ସଂଗ୍ରହ କରିବା ସୁବିଧା ହେବ, ଯାହାଦ୍ୱାରା କି ସଂକ୍ରମଣ ଜନିତ ରୋଗ, ଦୂଷିତ ଜଳ ଓ ମାଟିକୁ ମଧ୍ୟ ସେ ରକ୍ଷା କରିବ। ଦ୍ୱିତୀୟ କଥା ହେଲା ଭିତ୍ତିଭୂମି, ଯୋଉଟାକି ଆମେ ଗୋଟେ ବସ୍ତି ଘର ଏରିଆ କଥା କୁହନ୍ତୁ, ଡ୍ରେନ ସ୍ୱେରେଜ ଏସବୁ ସିଷ୍ଟମେଟିକ ରଖିବ, ନହେଲେ ଯୋଉ ସଲିଡ ଗାର୍ବେଜ ସେପଟି ରାସ୍ତା ଅବରୋଧ କରିଦବ, ପାର୍କ ତାକୁ ବି ସେ ନଷ୍ଟ କରିଦବ, ଯାଇପାରିବନି, ବ୍ଲକେଜ ହେଇଯିବ, ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ତୃତୀୟରେ ଗାର୍ବେଜ କ୍ଲିନେସ କିମ୍ବା ବେନିଫିଟ ଆମେ ଦେଖିବା ଯଦି ପଲ୍ୟୁସନ, ସ୍ୱଚ୍ଛ ପରିବେଶ ପାଇବା, ଆଧୁନିକ ଉପାୟରେ ଭୂମିର ଗର୍ତ୍ତକୁ ପୂରଣ କରିବା, ଯୋଉଟା ଖାଲ ଫାଲ ଥିବ ତାକୁ ଠିକ୍ସେ ପୂରଣ କରିବା, ଯୋଉଟା ରିସାଇକ୍ଲିଂ ହେଇପାରିବ, ଯୋଉ ବର୍ଜ୍ୟବସ୍ତୁ ଏ ପ୍ଲାଷ୍ଟିକ ବୋତଲ ଅନ୍ୟାନ୍ୟ ଜିନିଷ ସବୁ ରିସାଇକ୍ଲିଂ ହେଉଛି ତାକୁ ରିସାଇକ୍ଲିଂ କରିବା ଏବଂ କମ୍ପୋଷ୍ଟରେ ପରିଣତ କରିବା, ଯୋଉ ଗାର୍ବେଜ ଗୁଡା କମ୍ପୋଷ୍ଟ କିମ୍ବା ଖତରେ ପରିଣତ ହେଇପାରିବ ତାକୁ ଖତରେ ପରିଣତ କରିବା, ଯାହାଦ୍ୱାରା କଣ ହବ ଯେ ଦୁର୍ଗନ୍ଧ ହବନି, ପରିବେଶ ସ୍ୱଚ୍ଛ ରହିବ। ତେବେ ଏଇଠି କଣ ଉପାୟ ସବୁ ଅଛି ଆମେ ଦେଖିବା, ଉପାୟ ଦେଖିବା ପ୍ରଥମେ ଯେ ସହରାଞ୍ଚଳରେ ଆଧୁନିକ ଆଉ ଉଚ୍ଚମାନର ସ୍ୱଚ୍ଛତା ବଜାୟ ରଖିବା ପାଇଁ ଦୁଇ ତିନିଟା ପଦ୍ଧତି କଥା ମୁଁ କହିବି। ପ୍ରଥମ କଥା ହେଲା ଏ ବର୍ଜ୍ୟବସ୍ତୁ ସଂଗ୍ରହ ସମୟରେ ତାକୁ ବିଭକ୍ତିକରଣ କରିଦେବା, କେମିତି ଯେ ବାୟୋଡିଗ୍ରେଡେବୁଲ ଯୋଉଟା ସବୁ ଅଲଗା ହେଇପାରିବ, ରିସାଇକ୍ଲେବୁଲ ଯୋଉଟା ରିସାଇକ୍ଲିଂ କରିହବ, ଏବଂ ହାଜାର୍ଡସ୍ କାଟାଗୋରୀ, ହାଜାର୍ଡସ୍ ମାନେ ଯୋଉ କାଚ ଅନ୍ୟାନ୍ୟ ଜିନିଷ ସବୁ ହାଜାର୍ଡସ୍ ଯୋଉଟାକି କ୍ଷତି ପହଞ୍ଚେଇବ ସବୁ ଅଲଗା ଅଲଗା କରିଦବା। ଦ୍ୱିତୀୟ ହେଲା ଯୋଉ ଏରିଆରେ ଆମେ ରହୁଛନ୍ତି ବସବାସ କରିକିରି, ଗୋଟେ ସମାଜ କହୁ କି ଗୋଟେ କମ୍ୟୁନିଟି କହୁ କି ଗୋଟେ ଆପାର୍ଟମେଣ୍ଟ ହେଇଛି, ମନେ କରନ୍ତୁ 200-300 ୟୁନିଟ ଘର ଅଛି, ସେଇ ଯୋଉ କମ୍ୟୁନିଟି ସେମାନେ କରିଛନ୍ତି, ସୋସାଇଟି କରିଛନ୍ତି, ଆପାର୍ଟମେଣ୍ଟ କଥା କହୁ, ଆମ ଭିତରେ କେବଳ ଖାଲି ଯେ ମ୍ୟୁନିସିପାଲିଟି କି କର୍ପୋରେସନ ଆସିବ ସବୁ ଅଳିଆ ଉଠେଇବ ଏଟା ଚିନ୍ତା କରିବା ଉଚିତ ନୁହେଁ। ତେଣୁ ଏଇ ମ୍ୟୁନିସିପାଲିଟି ଉପରେ ନିର୍ଭର ନ କରି କିପରି କମ୍ପୋଷ୍ଟରେ ପରିଣତ କରିହବ, ଯୋଉ ଗାର୍ବେଜ ଗୁଡା ଆମେ କମ୍ପୋଷ୍ଟରେ କରିପାରିବା, ତାକୁ ସାର ହିସାବରେ ଆମେ ୟୁଜ୍ କରିପାରିବା, ଫୁଲକୁଣ୍ଡ ଅନ୍ୟାନ୍ୟ ଜିନିଷରେ ବ୍ୟବହାର କରିପାରିବା, ତାର ବି ସଦୁପଯୋଗ କରିବା ଉଚିତ। ତାପରେ ଅଳିଆ ବା ଗାର୍ବେଜକୁ ପ୍ରକ୍ରିୟାକରଣ କରାଯିବ, ଆଜିକାଲି ତ ବହୁତ ପ୍ରକାର ମଡର୍ଣ୍ଣ ଟେକ୍ନୋଲୋଜି ବାହାରିଲାଣି ଯୋଉଟାକି ପ୍ରକ୍ରିୟାକରଣ କରିହଉଛି, ଗାର୍ବେଜକୁ ପ୍ରକ୍ରିୟାକରଣ କରି ବାୟୋ ସିଏନ୍ଜି ବା ବାୟୋଗ୍ୟାସ ପ୍ଲାଣ୍ଟରେ ବ୍ୟବହାର ହେଇପାରୁଛି। ଆମେ କହିପାରିବା ଯେ ରିନ୍ୟୁଏବୁଲ ଏନର୍ଜି ଜେନେରେସନ ହେଇପାରୁଛି, ସେଟା ବି ଆମେ ୟୁଜ୍ କରିପାରିବା। କେନ୍ଦ୍ର ସରକାରଙ୍କର ସଂସ୍ଥା ଗୋଟେ ଫ୍ଲାଗସିପ୍ ଅଛି, ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ଅଛି, ତାର ବି ଆମେ ସାହାଯ୍ୟ ନେଇପାରିବା, ଯୋଉଟାକି ସହର ସ୍ୱଚ୍ଛ ରହିବ ଏବଂ ୱେଷ୍ଟ ମ୍ୟାନେଜମେଣ୍ଟ ମଧ୍ୟ ହେଇପାରିବ। ଆଉ ସେଣ୍ଟ୍ରାଲ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ସିପିସିବି ଯୋଉଟାକୁ ଆମେ କହୁଛନ୍ତି, ତାକୁ ମଧ୍ୟ ଆମେ ତାଙ୍କ ସାହାଯ୍ୟ ନେଇପାରିବା, ସେ ଆମକୁ ଗାଇଡଲାଇନ ଦେଇପାରିବେ କେମିତି ସ୍ୱଚ୍ଛ ରହିବା, କଣ ପଦ୍ଧତି ସେମାନେ ବି ଆମକୁ ଗାଇଡ କରିପାରିବେ। ତେବେ ଆମେ ମୋଟାମୋଟି ପୁରା କହିପାରିବା ଯେ ସ୍ୱଚ୍ଛତା ଯଦି ସହରରେ ବଜାୟ ରହିବ, ବର୍ଜ୍ୟବସ୍ତୁ ପରିଚାଳନା ଯଦି ସୁରୁଖୁରୁରେ ଏବଂ ଶୃଙ୍ଖଳିତ ଭାବରେ ହବ, ତେଣୁ ଆମେ ରୋଗ ସଂକ୍ରମଣ ରକ୍ଷା ପାଇବା, ଦୁର୍ଗନ୍ଧ ନିୟନ୍ତ୍ରଣକୁ ଆଣିପାରିବା, ସ୍ଥାନୀୟ ପ୍ରଦୂଷଣ ରଖିପାରିବା, ରାସ୍ତାଘାଟ ମୁକ୍ତ, ୱାଟର ବ୍ଲକିଂ ରଖିପାରିବା, ବାୟୁର ମାନ ମଧ୍ୟ ଆମେ ବୃଦ୍ଧି କରିପାରିବା। ତେବେ ଆ ପାଇଁ ଦରକାର କଣ, ଲୋକମାନଙ୍କର ପବ୍ଲିକ ଆୱାରନେସ, ବହୁତ ଲୋକ ଜାଣନ୍ତିନି, ଯାଉଛନ୍ତି ଯୋଉଟା ଇଚ୍ଛା ସେଠି ପକେଇ ଦଉଛନ୍ତି, ଯୋଉଟା ଇଚ୍ଛା ସେଇଠି ସେମାନେ କିଛି ଶୃଙ୍ଖଳିତ ଭାବରେ ନ ଭାବିକିରି ତାଙ୍କ ହିସାବରେ ତାଙ୍କ ସୁବିଧାରେ ସେମାନେ କାମ କରୁଛନ୍ତି, ଯୋଉଟାକି ପବ୍ଲିକ ସଚେତନତା ଗୋଟେ ବଡ ଜିନିଷ। ଏବଂ ସେମାନଙ୍କୁ ସରକାରଙ୍କ ତରଫରୁ ହଉ କି କମ୍ୟୁନିଟି ତରଫରୁ ହଉ, ଆମେ ତାକୁ ଭଲଣ୍ଟିୟରଲି ଏଜୁକେଟ ଶିକ୍ଷା ଦେଲେ ସେମାନଙ୍କୁ ବତେଇବା, ଏଇଟା କଲେ ଏଇଟା ଠିକ ହବନି, ଏଇଟା ଏମିତି କରନ୍ତୁ, ତାଦ୍ୱାରା ସେମାନେ ହୁଏତ ସଚେତନ ହେବେ ଏବଂ ସେମାନେ ଏଗେନ୍ ଏଗେନ୍ ସେଇ ଭୁଲଟାକୁ ଆଉ କରିବେନି। ତେବେ ଆମେ ସଠିକ ବର୍ଜ୍ୟବସ୍ତୁ ପରିଚାଳନା ପରିବେଶକୁ ସୁରକ୍ଷିତ ରଖିବ, ସାଧାରଣ ସ୍ୱାସ୍ଥ୍ୟ ଓ ଜନଜୀବନ ସୁରକ୍ଷିତ ରହିଲେ ଅର୍ଥନୀତି ପ୍ରଗତିରେ ମଧ୍ୟ ସାହାଯ୍ୟ କରିବ। ତେଣୁ ମୁଁ କହିବି ଯେ ସବୁ ହିତାଧିକାରୀ ଖାଲି ଯେ ଗଭର୍ଣ୍ଣମେଣ୍ଟ କରିବ କି ମ୍ୟୁନିସିପାଲିଟି କରିବ ସେୟା ନୁହେଁ, ସରକାରଙ୍କ ସହିତ ପ୍ରତ୍ୟେକ ବ୍ୟବସାୟ ଅନୁଷ୍ଠାନ ହଉ, ରେସିଡେଣ୍ଟ ଯୋଉମାନେ ରହୁଛନ୍ତି, ଅଧିବାସୀ ହୁଅନ୍ତୁ, ସମସ୍ତଙ୍କର କର୍ତ୍ତବ୍ୟ ସହରକୁ କ୍ଲିନ୍ ରଖିବା, ସ୍ୱଚ୍ଛ ରଖିବା, ତେଣୁ ସମସ୍ତେ ସାହାଯ୍ୟରେ ହାତ ବଢେଇବା ଉଚିତ। ଏବଂ ନୂଆ ଯୋଉ ଇନୋଭେଟିଭ ସଲ୍ୟୁସନ ସବୁ ଆଜିକାଲି ବାହାରିଲାଣି, ଗଭର୍ଣ୍ଣମେଣ୍ଟର ବିଭିନ୍ନ ପ୍ରକାର ପ୍ରକ୍ରିୟାକରଣ ବାହାରିଲାଣି, ତାକୁ ୟୁଜ୍ କରି ନୂତନ କୌଶଳକୁ ଆଦିରି ରିସାଇକ୍ଲିଂ କରି, ଯେମିତି ୱେଷ୍ଟ ଯୋଉ ଗାର୍ବେଜ ରହୁଛି କି ଯୋଉ ବର୍ଜ୍ୟବସ୍ତୁ ଆମର ରହୁଛି, ତାକୁ ୱେଷ୍ଟକୁ ଭାଲ୍ୟୁବଲ ରିସୋର୍ସେସକୁ ଯଦି ଆମେ ତାକୁ ପରିଣତ କରିପାରିବା, ୱେଷ୍ଟରୁ କିଛି ଗୋଟେ ଭଲ ୟୁଜେବୁଲ ଜିନିଷ ଆମେ ତିଆରି କରିପାରିବା କି ବ୍ୟବହାର କଲା ଭଳିଆ ଜିନିଷ ଆମେ କରିପାରିବା, ତାହେଲେ ନିଶ୍ଚିତ ଭାବରେ ଏଇ ବର୍ଜ୍ୟବସ୍ତୁ ପରିଚାଳନା ଆମର ସକ୍ସେସ ହବ।

0: ଶୁଣୁଥିଲେ ଆଲୋଚନା ସହରୀ ସ୍ୱଚ୍ଛତା ବଜାୟ ରଖିବାରେ ବର୍ଜ୍ୟବସ୍ତୁ ପରିଚାଳନାର ଭୂମିକା ଏ ସମ୍ପର୍କରେ ଆଲୋଚନା କରୁଥିଲେ ରୁଚିର କୁମାର ପାଣିଗ୍ରାହୀ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ, ନମସ୍କାର।
1: ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ। ଏହାକୁ ପ୍ରଯୋଜନା କରିଥିଲେ ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ବାଉରୀବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକାଶବାଣୀ।

0: ଆକାଶବାଣୀ।
1: ଆରେ ରିମା, ସୋଲାର ପ୍ୟାନେଲ ଲଗେଇ ଦେ, ସୋଲାର ପ୍ୟାନେଲ ଲଗେଇ ଦେ। କେବେଠୁ ମୋର ସବୁ ସାଙ୍ଗମାନେ କହୁଥିଲେ, କିନ୍ତୁ ମୁଁ ମାନିଲି ଯେବେ ପ୍ରଧାନମନ୍ତ୍ରୀ କହିଲେ।
2: ଭାରତ ସରକାର କା ଲକ୍ଷ ସୋଲାର ପାୱର ସେ ବିଜଲି ବିଲ ଜିରୋ କରନେ କା ଭି ହେ।
1: ମୁଁ ପ୍ରଧାନମନ୍ତ୍ରୀ କହିବା ପରେ ସୋଲାର ପ୍ୟାନେଲ ଲଗେଇଲି, ଆଉ ମୋର ବିଜୁଳି ବିଲ୍ ଜିରୋ ଆସୁଛି। ଆପଣ ବି ଲଗାନ୍ତୁ।
3: ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ସହ ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, କେନ୍ଦ୍ର କ୍ୟାବିନେଟ୍ରେ ରାମେଶ୍ୱର ପାରାଦୀପ ଉପକୂଳ ରାଜପଥ ନିର୍ମାଣକୁ ମଞ୍ଜୁରୀ। ଏହି ନିଷ୍ପତ୍ତି ପର୍ଯ୍ୟଟନ, ଶିଳ୍ପ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ସହାୟକ ହେବ କହିଲେ ମୁଖ୍ୟମନ୍ତ୍ରୀ। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ନେଇ ପୁରୀରେ ଆୟୋଜିତ ବ୍ରିକ୍ସ ରାଷ୍ଟ୍ର ସମୂହ ବୈଠକରେ ମତ ପ୍ରକାଶ। ଓଡ଼ିଶା 5 ବର୍ଗରେ ପାଇଲା ଜାତୀୟ ପଞ୍ଚାୟତ ପୁରସ୍କାର। ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତାକାଲି କେରଳ ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ଆକଳନ। ବିସ୍ତୃତ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ରାମେଶ୍ୱରଠାରୁ କୋଣାର୍କ ଦେଇ ପାରାଦୀପ ପର୍ଯ୍ୟନ୍ତ ଗ୍ରୀନ୍ ଫିଲ୍ଡ କୋଷ୍ଟାଲ ହାଇୱେ ଉପକୂଳ ରାଜପଥ ନିର୍ମାଣ ପାଇଁ ମଞ୍ଜୁରୀ ମିଳିଛି। 163 କିଲୋମିଟରରୁ ଊର୍ଦ୍ଧ୍ୱ ଲମ୍ବ ବିଶିଷ୍ଟ ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର 8,300 କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟୟବରାଦ କରିଛନ୍ତି। ଏହି ବୃହତ୍ ପ୍ରକଳ୍ପକୁ 2 ପର୍ଯ୍ୟାୟରେ ବିଭକ୍ତ କରାଯାଇଛି। ପ୍ରଥମ ପର୍ଯ୍ୟାୟ ଅଧୀନରେ ରାମେଶ୍ୱରଠାରୁ କାକଟପୁର ପର୍ଯ୍ୟନ୍ତ ପ୍ରାୟ 79 କିଲୋମିଟର ସଡ଼କ ପଥକୁ 4 ବିଶିଷ୍ଟ ରାସ୍ତାରେ ପରିଣତ କରାଯିବ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ କାକଟପୁରଠାରୁ ପାରାଦୀପ ପର୍ଯ୍ୟନ୍ତ ପ୍ରାୟ 80 କିଲୋମିଟର ରାସ୍ତାକୁ ପକ୍କା ସୋଲ୍ଡର ବିଶିଷ୍ଟ 2 ବିଶିଷ୍ଟ ସଡ଼କ ପଥ ଭାବେ ନିର୍ମାଣ କରାଯିବ। ଏ ସମ୍ପର୍କରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି,
1: ଓଡ଼ିଶା ମେ କୋଷ୍ଟାଲ ହାଇୱେ ଯୋ ଷ୍ଟେଟ କି ବହୁତ ଲମ୍ବେ ସମୟ ସେ ଏକ ଡିମାଣ୍ଡ ରହି ହୈ, ବିକଜ କୋଷ୍ଟାଲ ଏରିଆଜ କା ବାର ବାର ସାଇକ୍ଲୋନ ସେ ଇମ୍ପାକ୍ଟ ହୋନା, କୋଷ୍ଟାଲ ଆକ୍ଟିଭିଟିଜ ଯୋ ହୈ, ଫିଶିଂ ହୋ, ପାନ କି ଖେତି ହୋ, ଧାନ କି ଖେତି ହୋ, କଇ ତରହ କେ ଇକୋନୋମିକ ଆକ୍ଟିଭିଟିଜ ହୈ, ଔର ସାଥ ହି ସାଥ ଯୋ ଟୁରିଜମ ଔର ଶ୍ରଦ୍ଧା କେ ବଡେ କେନ୍ଦ୍ର ହୈ, ଜୈସେ ପୁରୀ ହୋ ଗିଆ, ଚିଲିକା ହୋ ଗିଆ, ଇନ ସବ କି କନେକ୍ଟିଭିଟି ଅଲଙ୍ଗ ଦି କୋଷ୍ଟ କେସେ ହୋ, ଏକ ଲମ୍ବେ ଟାଇମ ସେ ଓଡ଼ିଶା କି ଡିମାଣ୍ଡ ରହି ହୈ। ତୋ ଇସ ଡିମାଣ୍ଡ କୋ ଆଜ ମାନ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀ ନେ କ୍ୟାବିନେଟ ମେ ଆପ୍ରୁଭ କିଆ।
0: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଥିପାଇଁ କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ଜଣାଇବା ସହ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି, ଏହି ନିଷ୍ପତ୍ତି ଦ୍ୱାରା ସଂଯୋଗୀକରଣ ବ୍ୟବସ୍ଥା ସୁଦୃଢ଼ ହେବା ସହ ପର୍ଯ୍ୟଟନ, ଶିଳ୍ପ ଏବଂ ଆର୍ଥିକ ଅଭିବୃଦ୍ଧି ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ଯୋଗାଯୋଗ ଭିତ୍ତିଭୂମି ସୁଦୃଢ଼ କରିବା ସହ ନୀଳ ଅର୍ଥନୀତି ଏବଂ ଶିଳ୍ପାୟନକୁ ଏହା ଗତିଶୀଳ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟ ମିଶନରେ ଓଡ଼ିଶାର ଆର୍ଥିକ ପ୍ରଗତି, ପର୍ଯ୍ୟଟନ ଏବଂ ବାଣିଜ୍ୟ କ୍ଷେତ୍ରରେ ଏହି ପ୍ରକଳ୍ପ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି। କେନ୍ଦ୍ର କ୍ୟାବିନେଟ୍ ଭାରତୀୟ ବିମାନ କମ୍ପାନୀଗୁଡ଼ିକୁ ସେମାନଙ୍କର ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ସେବା ପାଇଁ ଜେଟ୍ ଇନ୍ଧନ ଏଟିଏଫ୍ ମୂଲ୍ୟରେ ସ୍ଥିରତା ବଜାୟ ରଖିବା ନିମନ୍ତେ ତୈଳ ବିପଣନ କମ୍ପାନୀଗୁଡ଼ିକୁ 10,000 କୋଟି ଟଙ୍କାର ଏକକାଳୀନ ବଜେଟ୍ ସହାୟତା ମଞ୍ଜୁର କରିଛନ୍ତି। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜିଠାରୁ ଆରମ୍ଭ ହୋଇଛି। ପ୍ରତିରୋଧ କ୍ଷମତା, ପାରସ୍ପରିକ ସହଯୋଗ ତଥା ସମନ୍ୱୟ ଏବଂ ନିରନ୍ତର ଧାରଣୀୟ ବିକାଶର ନିର୍ମାଣ ଶୀର୍ଷକରେ ଏହି ବୈଠକ ଆୟୋଜିତ ହୋଇଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ବିଭାଗର ମୁଖ୍ୟ ଡକ୍ଟର କୃଷ୍ଣ ସ୍ୱରୂପ ଭସ୍ସା କହିଛନ୍ତି, ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ଭାବେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଆଗାମୀ ଦିନରେ ସାଧାରଣ ଶିକ୍ଷା, ସହଯୋଗ ଓ ଅନୁଭବ ବିନିମୟ ମାଧ୍ୟମରେ ସ୍ଥାୟୀ ଓ ବିପର୍ଯ୍ୟୟ ବିପଦ ହ୍ରାସ ବ୍ୟବସ୍ଥା ଗଠନ ଦିଗରେ ବ୍ରିକ୍ସ ଦେଶମାନଙ୍କ ମଧ୍ୟରେ ସହଯୋଗ ଆହୁରି ସୁଦୃଢ଼ ହେବ ବୋଲି ଶ୍ରୀ ଭସ୍ସା ଆଶାବ୍ୟକ୍ତ କରିଛନ୍ତି। ସମୁଦାୟ ଭିତ୍ତିକ ବିପର୍ଯ୍ୟୟ ବିପଦ ହ୍ରାସ, ପରିଚାଳନା ପାଇଁ ଅର୍ଥ ବ୍ୟବସ୍ଥା, ବହୁମୁଖୀ ପୂର୍ବ ସତର୍କତା ବ୍ୟବସ୍ଥା, ସ୍ଥିର ଭିତ୍ତିଭୂମି, ବିଜ୍ଞାନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବା

ଆବଶ୍ୟକ ବୋଲି ଅନ୍ୟ ବକ୍ତାମାନେ ଆଲୋଚନାରେ ଭାଗ ନେଇ ମତବ୍ୟକ୍ତ କରିଛନ୍ତି। କାର୍ଯ୍ୟକ୍ରମରେ ଭାରତ ସମେତ ବ୍ରାଜିଲ, ରୁଷିଆ, ଚୀନ, ଦକ୍ଷିଣ ଆଫ୍ରିକା, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ସାଉଦି ଆରବ, ଇଜିପ୍ଟ ଏବଂ ୟୁଏଇର ପ୍ରତିନିଧିଗଣ ଯୋଗ ଦେଇଛନ୍ତି। ଶୁକ୍ରବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ବୈଦେଶିକ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଆକାଶବାଣୀର କଟକ କେନ୍ଦ୍ରରୁ ପଞ୍ଚାୟତରାଜ ମନ୍ତ୍ରଣାଳୟ ପକ୍ଷରୁ ଆଜି ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯାଇଛି। କେନ୍ଦ୍ର ପଞ୍ଚାୟତରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଏଥିରେ ଓଡ଼ିଶାରୁ ପାଞ୍ଚଟି ବର୍ଗରେ ପୁରସ୍କୃତ କରାଯାଇଛି। ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅଧୀନ ପୋଟଲାମପୁର ଗ୍ରାମ ପଞ୍ଚାୟତ ସୁସ୍ଥ ଗ୍ରାମ ପଞ୍ଚାୟତ ଭାବେ ଦେଶରେ ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରିଛି। ସ୍ୱଚ୍ଛ ଓ ସବୁଜ ଗ୍ରାମ ପଞ୍ଚାୟତ ବର୍ଗରେ ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକର ହାତୀବନ୍ଧା ଗ୍ରାମ ପଞ୍ଚାୟତ ଦେଶରେ ଯୁଗ୍ମ ଭାବେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଗଞ୍ଜାମ ଜିଲ୍ଲା ପରିଷଦ ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାମରେ ଥିବା ଜମିରେ ବର୍ଷ ବର୍ଷ ଧରି ବସତି ସ୍ଥାପନ କରିଆସୁଥିବା ସେବକ ନିଯୋଗ ଏବଂ ମଠଗୁଡ଼ିକୁ ଭୂ ସମ୍ପତ୍ତିଗତ ଅଧିକାର ଦେବା ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଲୋକସେବା ଭବନରେ ବୈଠକରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଦୀର୍ଘଦିନ ଧରି ଶ୍ରୀ ଜଗନ୍ନାଥଙ୍କ ନାମରେ ଥିବା ଜମିରେ ବସବାସ କରୁଥିବା ସେବକ ନିଯୋଗ ଏବଂ ମଠଗୁଡ଼ିକୁ ଠିକ୍ ବନ୍ଦୋବସ୍ତ କରାଯିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଇ ହୁଣ୍ଡି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଇ ହୁଣ୍ଡି ବ୍ୟବସ୍ଥାକୁ ସଫଳ ଭାବେ କାର୍ଯ୍ୟକାରୀ କରିବା ନେଇ ଆଲୋଚନା ହୋଇଛି। ବୈଠକରୁ ଜଣାପଡ଼ିଛି ଦାନ ଅର୍ଥରାଶି ପାଇଁ ଆୟକର ଛାଡ଼ ବ୍ୟବସ୍ଥା ରହିବ। ଭକ୍ତମାନଙ୍କଠାରୁ ଦାନ ସୂତ୍ରରେ ଆସିବାକୁ ଥିବା ଅର୍ଥ କେବଳ ଶ୍ରୀମନ୍ଦିରର ବିକାଶ ଦିଗରେ ଖର୍ଚ୍ଚ ହେବ। ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ଦେଶ ତଥା ରାଜ୍ୟ ବାହାରେ ରହୁଥିବା ଭକ୍ତମାନେ ଶ୍ରୀମନ୍ଦିର ହୁଣ୍ଡିକୁ ସହଜରେ ଅର୍ଥରାଶି ପଠାଇପାରିବେ। ତେବେ ଏହି ବ୍ୟବସ୍ଥାକୁ ସାଇବର ଅପରାଧରୁ ମୁକ୍ତ କରିବା ପଦକ୍ଷେପ ନେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଜ୍ୟେଷ୍ଠ ମଳମାସ ତୃତୀୟ ତିଥିରେ ଆଜି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେଉଛି। ମହାପ୍ରଭୁଙ୍କର ଏହି ଶୃଙ୍ଗାର ଗୁପ୍ତ ନୀତି ପାଇଁ ଆଜି ସନ୍ଧ୍ୟା 6ଟାରୁ ରାତି 10ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱର ବାସୁଆ ଘାଇଠାରେ ଓଡ଼ିଶା ଅର୍ବାନ ଏକାଡେମୀର ନବନିର୍ମିତ ଛାତ୍ରାବାସକୁ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଉଦ୍ଘାଟନ କରିଛନ୍ତି। ଶ୍ରୀ ମହାପାତ୍ର କହିଛନ୍ତି ରାଜ୍ୟରେ ସହରୀ ବିକାଶ ଲକ୍ଷ୍ୟ ହାସଲ କରିବା ପାଇଁ ଦକ୍ଷତା ବୃଦ୍ଧି ଗୁରୁତ୍ୱପୂର୍ଣ୍ଣ। ଏହି ଅବସରରେ ଓଡ଼ିଶା ଅର୍ବାନ ଏକାଡେମୀର ବାର୍ଷିକ ପ୍ରଶିକ୍ଷଣ କ୍ୟାଲେଣ୍ଡର ମଧ୍ୟ ଉନ୍କୋଚିତ ହୋଇଛି। 9,45,00,000 ବ୍ୟୟରେ ନିର୍ମିତ ଏହି ଛାତ୍ରାବାସକୁ ସ୍ୱତନ୍ତ୍ର ଆବାସିକ ସୁବିଧା ଭାବେ ବିକଶିତ କରାଯାଇଛି। ସମାଜରେ ସତ୍ୟ ନିରପେକ୍ଷ ସମ୍ବାଦ ପରିବେଷଣ ସହ ଗ୍ରାମାଞ୍ଚଳର ସମସ୍ୟାକୁ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣରେ ସାମ୍ବାଦିକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଭଦ୍ରକରେ ଓଡ଼ିଶା ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଶ୍ରୀ ସୁରଜ ଯୋଗଦେଇ ସାମ୍ବାଦିକମାନଙ୍କ ଦାବି ଓ ସମସ୍ୟାକୁ ସରକାର ବିଚାର କରୁଥିବାର କହିଛନ୍ତି। ମାତୃଭାଷା, ଲୋକସାହିତ୍ୟ ଓ ଲୋକସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ଡକ୍ଟର ମହେନ୍ଦ୍ର ମିଶ୍ରଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଏହାସହ ଶ୍ରୀ ମିଶ୍ରଙ୍କୁ ଓଡ଼ିଆ ଭର୍ଚୁଆଲ ଏକାଡେମୀର ବ୍ରାଣ୍ଡ ଆମ୍ବାସଡର ଭାବେ ମଧ୍ୟ ମନୋନୀତ କରାଯାଇଛି। ନୂଆପଡ଼ା ଜିଲ୍ଲାରେ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଶିକ୍ଷା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସମସ୍ତ ବ୍ଲକ ଶିକ୍ଷା ଅଧିକାରୀମାନଙ୍କୁ ବର୍ଷସାରା ହେବାକୁ ଥିବା ବିଭିନ୍ନ କାର୍ଯ୍ୟକଳାପ ସମ୍ପର୍କରେ ବାର୍ଷିକ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ବିଭିନ୍ନ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ପରୀକ୍ଷାର୍ଥୀମାନଙ୍କୁ ଜିଲ୍ଲାପାଳ ଅଭିନନ୍ଦନ ଜଣାଇଛନ୍ତି। ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକର ମନମୁଣ୍ଡା ଓ ହରଭଙ୍ଗା ବ୍ଲକର ବୀରନରସିଂହପୁରଠାରେ ରବିଧାନ କ୍ରୟ ପ୍ରକ୍ରିୟା ଆରମ୍ଭ ହୋଇଛି। ରବିଧାନ ପାଇଁ 1,85,500 କ୍ୱିଣ୍ଟାଲ ଧାନ କ୍ରୟ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ 24 ପ୍ୟାକ୍ସ ମାଧ୍ୟମରେ ଧାନ କ୍ରୟ କରାଯିବ ବୋଲି ଜଣାପଡ଼ିଛି। ବୀରନରସିଂହପୁରର ବିପଣନ କେନ୍ଦ୍ରରେ ସାମ୍ପଚ ଓ ମଥୁରା ପ୍ୟାକ୍ସ ପକ୍ଷରୁ 662 ଜଣ ଚାଷୀ ଧାନ ବିକ୍ରୟ ପାଇଁ ପଞ୍ଜୀକରଣ କରିଥିବାର ଜଣାପଡ଼ିଛି। ବୌଦ୍ଧ ଜିଲ୍ଲାର କଳା ଓ ସଂସ୍କୃତି ସଂଘ ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ କଳାକାର ସ୍ୱାଗତ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି।

ଜିଲ୍ଲାର କଳା ସଂସ୍କୃତି ଓ ଲୋକ ପରମ୍ପରାର ସୁରକ୍ଷା ସଂରକ୍ଷଣ ଓ ପ୍ରସାର ଦିଗରେ କଳାକାରମାନଙ୍କର ଅବଦାନ ଅତୁଳନୀୟ ବୋଲି ଜିଲ୍ଲାପାଳ କହିଛନ୍ତି। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତାକାଲି କେରଳ ସ୍ପର୍ଶ କରିବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଏଲିନ୍ର ପ୍ରଭାବରୁ ମୌସୁମୀ ବାୟୁର ଅଗ୍ରଗତି ମନ୍ଥର ରହିଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ।

0: ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତାକାଲି କେରଳମ୍ ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ଆକଳନ। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ସବୁଜ ଭବିଷ୍ୟତ ପାଇଁ ସାଇକେଲ ଚାଳନା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ଜିତେନ୍ଦ୍ର କୁମାର ନାୟକ। ବର୍ତ୍ତମାନର ଆଧୁନିକ ଯୁଗରେ ସହରୀକରଣ ଏବଂ ଶିଳ୍ପାୟନ ବୃଦ୍ଧି ପାଉଛି, ଏହା ସହିତ ମଧ୍ୟ ବଢ଼ି ଚାଲିଛି ପରିବେଶ ପ୍ରଦୂଷଣ ଓ ଅସ୍ୱାସ୍ଥ୍ୟକର ଜୀବନଶୈଳୀ। ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ରକ୍ଷା ଏବଂ ପରିବେଶ ସଂରକ୍ଷଣକୁ ଦୃଷ୍ଟିରେ ରଖି ସାଇକେଲ ଚାଳନାକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟରେ ଆଜି ବିଶ୍ୱବ୍ୟାପୀ ସାଇକେଲ ଦିବସ ପାଳନ କରାଯାଉଛି। ସୁସ୍ଥ ଜୀବନଶୈଳୀ ଏବଂ ପ୍ରଦୂଷଣମୁକ୍ତ ପରିବେଶ ବିକାଶରେ ସାଇକେଲ ଚାଳନାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦର୍ଶାଇବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଜାତିସଂଘ ସାଧାରଣ ପରିଷଦ ନିଷ୍ପତ୍ତି ଅନୁଯାୟୀ 2018 ଜୁନ୍ ମାସ 3 ବିଶ୍ୱ ସାଇକେଲ ଦିବସ ଭାବେ ପାଳନ କରାଯାଇ ଆସୁଛି। ଚଳିତ ବର୍ଷର ବାର୍ତ୍ତା ରହିଛି ସବୁଜ ଭବିଷ୍ୟତ ପାଇଁ ସାଇକେଲ ଚାଳନା। ପରିବେଶ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ ଏବଂ ଟ୍ରାଫିକ୍ ସମସ୍ୟା ଭଳି ଆହ୍ୱାନକୁ ପ୍ରତିହତ କରିବା ଏବଂ ସାଇକେଲକୁ ଏକ ସ୍ୱଚ୍ଛ ଓ ସବୁଜ ପରିବହନ ମାଧ୍ୟମରେ ଆପଣାଇବାକୁ ଏହି ବାର୍ତ୍ତା ପ୍ରତିଫଳନ କରୁଛି। ଅନ୍ୟ ପ୍ରକାର କହିଲେ ସାଇକେଲ କେବଳ ଏକ ପରିବହନର ମାଧ୍ୟମ ନୁହେଁ, ବରଂ ଆତ୍ମନିର୍ଭରଶୀଳତା ତଥା ସରଳ ଜୀବନଯାପନର ଏକ ପ୍ରତୀକ ବୋଲି କୁହାଯାଇପାରିବ। ନିୟମିତ ସାଇକେଲ ଚାଳନା ଦ୍ୱାରା ହୃଦ୍ରୋଗ, ମଧୁମେହ, ମେଦବହୁଳତା ଏବଂ ମାନସିକ ଚାପ ଭଳି ସମସ୍ୟାକୁ ହ୍ରାସ କରାଯାଇପାରିବ। ସୁସ୍ଥ ଜୀବନଶୈଳୀ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇପାରିବ। ସାଇକେଲ ପାଇଁ କୌଣସି ଇନ୍ଧନର ଆବଶ୍ୟକତା ପଡ଼ୁନଥିବାରୁ ଅଙ୍ଗାରକାମ୍ଳ ନିର୍ଗମନର ଆଶଙ୍କା ନଥାଏ, ଫଳରେ ବାୟୁ ଓ ଶବ୍ଦ ପ୍ରଦୂଷଣ ସୃଷ୍ଟି ନ ହୋଇ ଏକ ସ୍ୱଚ୍ଛ ପରିବେଶ ବିକାଶ ସମ୍ଭବ ହୋଇପାରିବ। ଅତି କମ୍ ଖର୍ଚ୍ଚରେ ଯାତାୟାତର ଏହା ଏକ ପ୍ରକୃଷ୍ଟ ମାଧ୍ୟମ ମଧ୍ୟ ହୋଇପାରିବ। ସାଇକେଲ ବ୍ୟବହାର ଦ୍ୱାରା ଟ୍ରାଫିକ୍ ଜନିତ ସମସ୍ୟାକୁ ଦୂର କରାଯାଇପାରିବ। ସମାଜରେ ଆର୍ଥିକ ତଥା ଲିଙ୍ଗଗତ ଅସମାନତାକୁ ଏହା ଦୂର କରି ସମାଜର ବିଭିନ୍ନ ବର୍ଗଙ୍କୁ ଏକତା ସୂତ୍ରରେ ବାନ୍ଧିବାର ମଧ୍ୟ ସାଇକେଲ ଏକ ଶ୍ରେଷ୍ଠ ମାଧ୍ୟମ ହୋଇପାରିବ। ଭାରତରେ ଦୈନନ୍ଦିନ ଜୀବନରେ ସାଇକେଲକୁ ପରିବହନର ଏକ ମାଧ୍ୟମ ଭାବେ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ସରକାରଙ୍କ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଉଛି। 2024 ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ସୁସ୍ଥ ଭାରତ ଅଭିଯାନ ଅଧୀନରେ ସନ୍ଡେ ଅନ୍ ସାଇକେଲ ପଦକ୍ଷେପକୁ ପ୍ରୋତ୍ସାହନ ପ୍ରଦାନ କରାଯାଇ ଆସୁଛି। ସପ୍ତାହର ଛୁଟି ଦିନକୁ ସ୍ୱାସ୍ଥ୍ୟ ଓ ପ୍ରକୃତି ପାଇଁ ପ୍ରଦାନ ସ୍ୱରୂପ ସଚେତନତା କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏହା ଏବେ ବେଶ୍ ଲୋକପ୍ରିୟତା ହାସଲ କରିଥିବା ଜଣାପଡ଼ିଛି। ସାଇକେଲ ବ୍ୟବହାର ବୃଦ୍ଧି ପାଇବା ସହ ଏହାର ଉତ୍ପାଦନ ତଥା ବିକ୍ରି ଆଦି ବିଭିନ୍ନ କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି କରୁଛି। ଅଭିଯାନ ଅଧୀନରେ ପ୍ରତ୍ୟେକ ରବିବାର ଦେଶର ବିଭିନ୍ନ ସହରରେ ସରକାରୀ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ଏବଂ ସାମାଜିକ ସଂଗଠନଗୁଡ଼ିକ ପକ୍ଷରୁ ମିଳିତ ସାଇକେଲ ର୍ୟାଲିର ଆୟୋଜନ କରାଯାଉଛି। ଏହାର ଫଳସ୍ୱରୂପ ସମାଜରେ ସ୍ୱାସ୍ଥ୍ୟ ସଚେତନତା ଓ ସୁସ୍ଥ ରହିବା ସଂସ୍କୃତି ସୁଦୃଢ଼ ହେଉଛି। ଜନସାଧାରଣଙ୍କର ପରିବେଶ ପ୍ରତି ଦାୟିତ୍ୱବୋଧତା ବୃଦ୍ଧି ପାଇବା ସହ ସାମୂହିକ ଏକତା ଏବଂ ସାମାଜିକ ସହଯୋଗ ଅଧିକ ସଶକ୍ତ ହୋଇପାରୁଛି। ଦେଶର ଯୁବବର୍ଗ ଏହାଦ୍ୱାରା ପ୍ରୋତ୍ସାହିତ ହେବା ସହ କ୍ରୀଡ଼ା କ୍ଷେତ୍ର ଏବଂ ସୁସ୍ଥ ଅଭ୍ୟାସକୁ ଆପଣାଇ ପାରୁଛନ୍ତି। ଅନ୍ୟ କେତେକ ପଦକ୍ଷେପ ମଧ୍ୟରେ ଗୃହ ଓ ସହରୀ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସ୍ମାର୍ଟ ସିଟି ମିଶନ ଅଧୀନରେ 100 ଅଧିକ ସହରର ସାଇକେଲ ଅଭିଯାନ କାର୍ଯ୍ୟକାରୀ କରାଯାଇଛି। ଏଥିପାଇଁ ସହରଗୁଡ଼ିକରେ ସାଇକେଲ ଚଳାଇବା ପାଇଁ ସ୍ୱତନ୍ତ୍ର ଏବଂ ସୁରକ୍ଷିତ ରାସ୍ତା ପ୍ରସ୍ତୁତ ହୋଇଛି। ମୋବାଇଲ୍ ଆପ୍ ଆଧାରିତ ସାଇକେଲ ସେୟାରିଂ ବ୍ୟବସ୍ଥା ମଧ୍ୟ ଲାଗୁ ହୋଇଛି। ଗ୍ରାମୀଣ ବିକାଶ ମନ୍ତ୍ରାଳୟ ପକ୍ଷରୁ ବୈଦ୍ୟୁତିକ ସାଇକେଲ ତଥା ନିରନ୍ତର ଯୋଗାଯୋଗ ବ୍ୟବସ୍ଥାକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ସ୍ତ୍ରୀ ନାମରେ ଏକ ପାଇଲଟ ପ୍ରକଳ୍ପ ଆରମ୍ଭ ହୋଇଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଗ୍ରାମୀଣ ମହିଳା ଉଦ୍ୟୋଗୀଙ୍କୁ ବୈଦ୍ୟୁତିକ ପରିବହନ ସାଇକେଲ ଯୋଗାଇ ଦିଆଯାଉଛି। ଏହାଦ୍ୱାରା ସେମାନଙ୍କର ଶାରୀରିକ ପରିଶ୍ରମ ହ୍ରାସ ପାଇବା ସହ ବ୍ୟବସାୟ ଓ ଜୀବିକା ସହଜ ହୋଇପାରିଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ଏକ ସ୍ୱତନ୍ତ୍ର ସାଇକେଲ ପରିଷଦ ଗଠନ କରାଯାଇଛି। ଦେଶରେ ହାଲୁକା, ସ୍ମାର୍ଟ ଏବଂ ଅନ୍ତର୍ଜାତୀୟ ସ୍ତରର ସାଇକେଲ ତଥା ଇ ସାଇକେଲ ନିର୍ମାଣକୁ ପ୍ରୋତ୍ସାହନ ପ୍ରଦାନ କରିବା ଏହି ପରିଷଦ ଗଠନର ମୂଳ ଲକ୍ଷ୍ୟ। ଦେଶକୁ ଆତ୍ମନିର୍ଭରଶୀଳ ଏବଂ ବିଶ୍ୱ ବଜାରରେ ଏ କ୍ଷେତ୍ରରେ ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ଗଢ଼ି ତୋଳିବାକୁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ପରିଶେଷରେ ଏତିକି କୁହାଯାଇପାରେ, ସୁସ୍ଥତା ଏବଂ ସ୍ୱଚ୍ଛ ପୃଥିବୀ ସୃଷ୍ଟି ଦିଗରେ ସାଇକେଲ ଚାଳନା ଏକ ଦୃଢ଼ ପଦକ୍ଷେପ। ଆସନ୍ତୁ ଏହାକୁ ଆପଣାଇବା ଏବଂ ଏକ ସବୁଜ ଓ ସୁସ୍ଥ ଭବିଷ୍ୟତ ଗଠନ କରିବା ପାଇଁ ସଂକଳ୍ପବଦ୍ଧ ହେବା।
1: ଶେଷ ହେଲା ଆଜିର ପ୍ରସଙ୍ଗ।

ଶ୍ୟାମ ସୁନ୍ଦର ମୁର୍ମୁ ଏବଂ ତାଙ୍କର ସାଥୀ କଳାକାରମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ କାଇଲୁ ମାର୍ଡ଼ି, ପ୍ରଧାନ ହେମ୍ରମ, ରଘୁ ହାଁସଦା, ଭାଡ଼େ ହାଁସଦା, ଖାଡ଼େରାଏ ହେମ୍ରମ, ଲକ୍ଷ୍ମୀ ହାଁସଦା, ଶୁକୁରମଣି ହେମ୍ରମ, ଲକ୍ଷ୍ମୀ ସରେନ ଏବଂ ଦାନଗୀ ମୁର୍ମୁ।

ଶୁଣୁଥିଲେ ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ସାନ୍ତାଳୀ ସମ୍ପ୍ରଦାୟର ଗୀତ ପରିବେଷଣ କରିଥିଲେ ଶିଳ୍ପୀ ଶ୍ୟାମସୁନ୍ଦର ମୁର୍ମୁ ଏବଂ ତାଙ୍କର ସାଥୀ କଳାକାରମାନେ। ଉପସ୍ଥାପନାରେ ଥିଲେ ମହେନ୍ଦ୍ରନାଥ ମୁର୍ମୁ ଏବଂ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ନାଗଭୂଷଣ ମାଝୀ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲା ହାଲଚାଲ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ଉଦୟନାଥ ସ୍ୱାଇଁ ମୁଖ୍ୟ ସମ୍ବାଦ ଏଟିଏଫ୍ ମୂଲ୍ୟରେ ସ୍ଥିରତା ବଜାୟ ରଖିବା ପାଇଁ ତୈଳ ବିପଣନ କମ୍ପାନୀଗୁଡ଼ିକୁ 10,000 କୋଟି ଟଙ୍କାର ବଜେଟ୍ ସହାୟତା ମଞ୍ଜୁର କଲେ କେନ୍ଦ୍ର କ୍ୟାବିନେଟ୍ ପୁରୀରେ ଆରମ୍ଭ ହେଲା ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ବ୍ରିକ୍ସ ରାଷ୍ଟ୍ର ସମୂହ ବୈଠକ କର୍ଣ୍ଣାଟକର 25ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଡିକେ ଶିବକୁମାର ପ୍ରସ୍ତାବିତ ଭାରତ ଆମେରିକା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ହେବା ନେଇ ଆଶା ପ୍ରକାଶ କଲେ ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ ଏବଂ ଇଣ୍ଡୋନେସିଆ ଓପନ୍ ସୁପର 1000 ବ୍ୟାଡମିଣ୍ଟନର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କଲେ ଆୟୁଷ ସେଟ୍ଟି କେନ୍ଦ୍ର କ୍ୟାବିନେଟ୍ ଭାରତୀୟ ବିମାନ କମ୍ପାନୀଗୁଡ଼ିକୁ ସେମାନଙ୍କର ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ସେବା ପାଇଁ ଜେଟ୍ ଇନ୍ଧନ ଏଟିଏଫ୍ ମୂଲ୍ୟରେ ସ୍ଥିରତା ବଜାୟ ରଖିବା ନିମନ୍ତେ ତୈଳ ବିପଣନ କମ୍ପାନୀଗୁଡ଼ିକୁ 10,000 କୋଟି ଟଙ୍କାର ଏକକାଳୀନ ବଜେଟ୍ ସହାୟତା ମଞ୍ଜୁର କରିଛନ୍ତି ପଶ୍ଚିମ ଏସିଆ ସଂଘର୍ଷ ଯୋଗୁଁ ଏଟିଏଫ୍ ମୂଲ୍ୟରେ ଅସ୍ଥିରତା ଲାଗି ରହିଥିଲା ଏଟିଏଫ୍ ମୂଲ୍ୟ ନିର୍ଦ୍ଧାରଣକୁ ସହଜ କରିବା ପାଇଁ ତୈଳ ବିପଣନ କମ୍ପାନୀଗୁଡ଼ିକୁ ଏହି ସହାୟତା ପ୍ରଦାନ କରାଯିବ ନୂଆଦିଲ୍ଲୀରେ ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ କହିଛନ୍ତି ଏହା ଏକ ଆତ୍ମନିର୍ଭରଶୀଳ ରାଜସ୍ୱ ଉତ୍ପନ୍ନକାରୀ ପାଣ୍ଠି ଯାହା ଅନୁସୂଚିତ ଭାରତୀୟ ବିମାନ କମ୍ପାନୀଗୁଡ଼ିକ ପାଇଁ ଏଟିଏଫ୍ ମୂଲ୍ୟ ସ୍ଥିର କରିବାରେ ସହାୟକ ହେବା ସହିତ ବିମାନ ସେବା କ୍ଷେତ୍ର ସହ ଜଡ଼ିତ 77 ଲକ୍ଷ କର୍ମଚାରୀଙ୍କୁ ଚାକିରି କ୍ଷେତ୍ରରେ ସୁରକ୍ଷା ପ୍ରଦାନ କରିବ ବେସାମରିକ ବିମାନ ଚଳାଚଳ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଏବଂ ଖର୍ଚ୍ଚ ବିଭାଗର ପ୍ରତିନିଧିମାନଙ୍କୁ ନେଇ ଗଠିତ ତଦାରଖ କମିଟି କାର୍ଯ୍ୟାନ୍ୱୟନ ଦାବି ଯାଞ୍ଚ ସମନ୍ୱୟ ଏବଂ ସମାଧାନର ତଦାରଖ କରିବ ଏଟିଏଫ୍ ମୂଲ୍ୟ ସ୍ଥିରୀକରଣ ସମର୍ଥନ 36 ମାସ ପାଇଁ ବଳବତ୍ତର ରହିବ ପଶ୍ଚିମ ଏସିଆ ସଙ୍କଟ ଯୋଗୁଁ ଅନ୍ତର୍ଜାତୀୟ ଏଟିଏଫ୍ ମୂଲ୍ୟ ମାର୍ଚ୍ଚ ମାସରେ 2.5 ଗୁଣା ବୃଦ୍ଧି ପାଇ ଚଳିତ ବର୍ଷ ମଇ ମାସରେ 142 ଟଙ୍କାରେ ପହଞ୍ଚିଛି ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳରେ ପୁରୁଣା ଟ୍ରକ୍ ଏବଂ ବସ୍ ବଦଳାଇବା ପାଇଁ ଜାତୀୟ ରାଜଧାନୀ କ୍ଷେତ୍ର ଯୋଜନା ବୋର୍ଡକୁ ସହାୟତା ପାଇଁ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛନ୍ତି 9,585 କୋଟି ଟଙ୍କା ବ୍ୟୟ ବରାଦ ସହ ଏହି ଯୋଜନା ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀରେ ପଞ୍ଜିକୃତ ଟ୍ରକ୍ ଏବଂ ବସ୍ ମାଲିକମାନଙ୍କୁ BS4 କିମ୍ବା ପୂର୍ବ ନିର୍ଗମନ ମାନଦଣ୍ଡ ପାଳନ କରୁଥିବା ଟ୍ରକ୍ ଏବଂ ବସ୍ ମାଲିକମାନଙ୍କୁ BS6 କିମ୍ବା ବୈଦ୍ୟୁତିକ ଯାନ ସହିତ ବଦଳାଇବାକୁ ପ୍ରୋହାହିତ କରିବାର ଲକ୍ଷ୍ୟ ରଖିଛି ଶ୍ରୀ ବୈଷ୍ଣବ କହିଛନ୍ତି ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳରେ ବାୟୁ ପ୍ରଦୂଷଣ ହ୍ରାସ କରିବା ଏବଂ ସ୍ୱଚ୍ଛ ଗତିଶୀଳତାକୁ ପ୍ରୋହାହିତ କରିବା ଏହି 2 ବର୍ଷିଆ ଯୋଜନାର ଲକ୍ଷ୍ୟ ରହିଛି ଏହି ଯୋଜନା ଅନ୍ତର୍ଗତ ପ୍ରାୟ 2 ଲକ୍ଷ ଟ୍ରକ୍ ଏବଂ 16,000 ବସ୍ ବଦଳାଇ ଦିଆଯିବ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଓଡ଼ିଶାର ରାମେଶ୍ୱରରୁ ପାରାଦୀପ ପର୍ଯ୍ୟନ୍ତ ନୂତନ ଉପକୂଳ ରାଜପଥ ନିର୍ମାଣକୁ ମଧ୍ୟ ଅନୁମୋଦନ କରିଛି ଯାହାର ମୋଟ ଦୈର୍ଘ୍ୟ 163 କିଲୋମିଟରରୁ ଉର୍ଦ୍ଧ୍ୱ ହେବ ଏହି ରାଜପଥ ପ୍ରକଳ୍ପ ଓଡ଼ିଶାର ଖୋର୍ଦ୍ଧା ପୁରୀ କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲା ଦେଇ ଗତି କରିବ 8,300 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକ ଶେଷ ହେବା ପରେ ରାମେଶ୍ୱର ଏବଂ ପାରାଦୀପ ମଧ୍ୟରେ ଯାତ୍ରା ସମୟ ପ୍ରାୟ 2.5 ଘଣ୍ଟା ହ୍ରାସ ପାଇବାର ଆଶା କରାଯାଉଛି
1: हाईवे जो स्टेट की बहुत लंबे समय से एक डिमांड रही है बिकॉज कोस्टल एरियाज का बार बार साइक्लोन से इम्पैक्ट होना कोस्टल एक्टिविटीज जो है फिशिंग हो पान की खेती हो धान की खेती हो कई तरह के इकोनॉमिक एक्टिविटीज हैं और साथ ही साथ जो टूरिज्म और श्रद्धा के बड़े केंद्र हैं जैसे पुरी हो गया चिलिका हो गया इन सब की कनेक्टिविटी अलोंग द कोस्ट कैसे हो ये एक लंबे टाइम से उड़ीसा की डिमांड रही है तो इस डिमांड को आज माननीय प्रधानमंत्री श्री नरेंद्र मोदी जी ने कैबिनेट में अप्रूव किया
0: ଏତଦ୍ବ୍ୟତୀତ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି 3,936 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟରେ ବିହାରରେ 31 ନମ୍ବର ଏବଂ 231 ନମ୍ବର ଜାତୀୟ ରାଜପଥର ଖଗାରିଆ ପୂର୍ଣ୍ଣିଆ ସେକ୍ସନକୁ 4 ଲେନ୍ ପର୍ଯ୍ୟନ୍ତ ଉନ୍ନତିକରଣକୁ ମଧ୍ୟ ଅନୁମୋଦନ କରିଛି ଏହି ପ୍ରକଳ୍ପ ବିହାରର ପ୍ରମୁଖ ଅର୍ଥନୈତିକ ସାମାଜିକ ଏବଂ ପରିବହନ ପରିଚାଳନାକୁ ସୁଗମ ସଂଯୋଗ ପ୍ରଦାନ କରିବ ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜିଠାରୁ ଆରମ୍ଭ ହୋଇଛି ପ୍ରତିରୋଧ କ୍ଷମତା ପାରସ୍କରିକ ସହଯୋଗ ତଥା ସମନ୍ୱୟ ଏବଂ ନିରନ୍ତର ଧାରଣୀୟ ବିକାଶର ନିର୍ମାଣ ଶୀର୍ଷକରେ ଏହି ବୈଠକ ଆୟୋଜିତ ହୋଇଛି ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ବିଭାଗ ମୁଖ୍ୟ ଡକ୍ଟର କୃଷ୍ଣସ୍ୱରୂପ ଭସ୍ଚା କହିଛନ୍ତି ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ଭାବେ ଉଲ୍ଲେଖନୀୟ ସଫଳତା ହାସଲ କରିଛି ଆଗାମୀ ଦିନରେ ସାଧାରଣ ଶିକ୍ଷା ସହଯୋଗ ଓ ଅନୁଭବ ବିନିମୟ ମାଧ୍ୟମରେ ସ୍ଥାୟୀ ଓ ବିପର୍ଯ୍ୟୟ ବିପଦ ହ୍ରାସ ବ୍ୟବସ୍ଥା ଗଠନ ଦିଗରେ ବ୍ରିକ୍ସ ଦେଶମାନଙ୍କ ମଧ୍ୟରେ ସହଯୋଗ ଆହୁରି ସୁଦୃଢ଼ ହେବ ବୋଲି ଶ୍ରୀ ଭସ୍ଚା ଆଶା ବ୍ୟକ୍ତ କରିଛନ୍ତି। ସମୁଦାୟ ଭିତ୍ତିକ ବିପର୍ଯ୍ୟୟ ବିପଦ ହ୍ରାସ, ପରିଚାଳନା ପାଇଁ ଅର୍ଥ ବ୍ୟବସ୍ଥା, ବହୁମୁଖୀ ପୂର୍ବ ସତର୍କତା ବ୍ୟବସ୍ଥା, ସ୍ଥିର ଭିତ୍ତିଭୂମି, ବିଜ୍ଞାନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଜିଲ୍ଲା ହାଲଚାଲ ଶୁଣନ୍ତୁ। କଳାହାଣ୍ଡି ଜିଲ୍ଲା ସମ୍ପର୍କରେ ଆଲେଖ୍ୟ ସୁନୀଲ କୁମାର ପାଢ଼ୀ।

0: ସଦରର ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲ ଶୁଣନ୍ତୁ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କଳାହାଣ୍ଡି ସମ୍ବାଦଦାତା ସୁନୀଲ କୁମାର ପାଢ଼ୀ ଓ ଉପସ୍ଥାପନାରେ ମୁଁ ଉଦୟନାଥ ସ୍ୱାଇଁ। କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକରେ କେନ୍ଦ୍ର ସରକାରଙ୍କ ପିଏମ୍ ଜନମନ ଯୋଜନା ସଫଳତାର ସହ କାର୍ଯ୍ୟକାରୀ ହେଉଛି। ବିଶେଷକରି କୁଟିଆ କନ୍ଧ ସମେତ ପିଭିଟିଜି ସମ୍ପ୍ରଦାୟର ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଗମନାଗମନ, ବାସଗୃହ, ପାନୀୟ ଜଳ ଓ ସ୍ୱାସ୍ଥ୍ୟ ସେବା ଭଳି ମୌଳିକ ସୁବିଧାକୁ ପ୍ରାଥମିକତା ଦିଆଯାଇଛି। ଯୋଗ୍ୟ ହିତାଧିକାରୀଙ୍କ ପାଇଁ 6131ରୁ ଅଧିକ ଆବାସ ମଞ୍ଜୁର ହୋଇଥିବାବେଳେ ପ୍ରତ୍ୟେକ ଘର ପାଇଁ 2,00,000 ଟଙ୍କା ସହାୟତା ଯୋଗାଇ ଦିଆଯାଉଛି। ଏହାସହ 10ଟି ନୂତନ ରାସ୍ତା, 2ଟି ପୋଲ ଏବଂ 14ଟି ବହୁମୁଖୀ କେନ୍ଦ୍ର ନିର୍ମାଣ କରାଯାଇଛି। ପ୍ରତ୍ୟେକ ପିଭିଟିଜି ଗ୍ରାମକୁ ପାଇପ୍ ଯୋଗେ ପାନୀୟ ଜଳ, ବିଦ୍ୟୁତ୍ ସଂଯୋଗ, ଆଧାର ସଂଶୋଧନ, ଜାତିଗତ ପ୍ରମାଣପତ୍ର ଓ ପିଏମ୍ କିଷାନ ଯୋଜନାର ସୁବିଧା ପହଞ୍ଚାଇବାକୁ ପଦକ୍ଷେପ ନିଆଯାଉଛି। ଏହି ଯୋଜନା ଜନଜାତିଙ୍କ ଜୀବନ ଧାରଣ ମାନରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଥିବା ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ପ୍ରଦ୍ୟୁମ୍ନ କୁମାର ଦାସ କହିଛନ୍ତି। କଳାହାଣ୍ଡି ଜିଲ୍ଲାରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜୁଲାଇ 1ଲାକୁ ଯୋଗ୍ୟତା ସୂଚକ ତାରିଖ ଭାବେ ଧାର୍ଯ୍ୟ କରାଯାଇଥିବାବେଳେ ବୁଥସ୍ତରୀୟ ଅଧିକାରୀମାନେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ ଓ ଯାଞ୍ଚ କାର୍ଯ୍ୟ କରୁଛନ୍ତି। ଜିଲ୍ଲାର 1,413 ମତଦାନ କେନ୍ଦ୍ରରେ ପ୍ରତିଦିନ ଅପରାହ୍ନ 3ଟାରୁ 5ଟା ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଭୋଟରଙ୍କୁ ସହାୟତା ପ୍ରଦାନ କରିବେ ବୋଲି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ସୂଚନା ଦେଇଛନ୍ତି। ଆସନ୍ତା ବର୍ଷା ଋତୁକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବନ୍ୟା ଓ ବାତ୍ୟା ମୁକାବିଲା ପାଇଁ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବା, ନାଳ ସଫେଇ, ବିଶୁଦ୍ଧ ପାନୀୟ ଜଳ, ଔଷଧ ଓ ଜରୁରୀ ସାମଗ୍ରୀ ମହଜୁଦ ରଖିବା ସହ ବିଭିନ୍ନ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭବାନୀପାଟଣା ନିକଟସ୍ଥ 64 ନମ୍ଘର ବାଟାଲିୟନ ସିଆର୍ପିଏଫ୍ କ୍ୟାମ୍ପ ପରିସରରେ ଆୟୁଷ ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ସିଆର୍ପିଏଫ୍ କର୍ମଚାରୀ, ସାଧାରଣ ନାଗରିକ ଏବଂ ଛାତ୍ରଛାତ୍ରୀ ଯୋଗଦେଇ ଯୋଗାଭ୍ୟାସ କରିଥିଲେ। ବିଜେପି କୃଷକ ମୋର୍ଚ୍ଚାର ଏକ ପ୍ରତିନିଧି ଦଳ କଳାହାଣ୍ଡି ଗସ୍ତ କରି ଚାଷୀ ଓ ମଣ୍ଡି ସମସ୍ୟାର ଅନୁଧ୍ୟାନ କରିଛି। ମିଲରମାନଙ୍କ ଦ୍ୱାରା ଗାଡ଼ି ପଠାଇବାରେ ବିଳମ୍ବ ହେତୁ ଧାନ ଉଠାଣରେ ସମସ୍ୟା ସୃଷ୍ଟି ହେଉଥିବା ନେଇ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛି। ଅନ୍ୟପକ୍ଷରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ 110ଟି ଅଭିଯୋଗ ପଞ୍ଜିକୃତ ହୋଇଥିବାବେଳେ 8ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଛି। 4 ଜଣ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କନ୍ଧମାଳ ଜିଲ୍ଲା ସମ୍ପର୍କରେ।
1: କଳାହାଣ୍ଡି ଜିଲ୍ଲା ସମ୍ପର୍କରେ ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି।
2: କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 7:30। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରିବୁ ଏହି ବିଜ୍ଞାପନ ପରେ।
3: ଖରା ପାଣି ପବନ ସବୁ ସମାଧାନ କରତେ ହୋ।
4: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
3: ମାନେ

0: ଆମର ଚାଷୀ ଭାଇ ତଥା ଶ୍ରୋତା ଭାଇ ଓ ଭଉଣୀ ମାନଙ୍କୁ ଶୁଭେଚ୍ଛା ଓ ନମସ୍କାର। ଆମର ଶ୍ରୋତା ବନ୍ଧୁ ମାନଙ୍କୁ ଜଣା ଯେ ଆମର ସବୁବେଳେ କୁହାଯାଏ, ମହାମନିଷୀ ମାନେ ବି କହିଛନ୍ତି ଏବଂ ସାହିତ୍ୟକାର କଥାକାର ଏବଂ ଲେଖକ ଲେଖିକା ସମସ୍ତେ କହନ୍ତି ଯେ ବସୁଧୈବ କୁଟୁମ୍ବକମ୍। ତାର ଅର୍ଥ ଆମେମାନେ ତ ଜାଣିଛେ, ସମସ୍ତେ ଜାଣିଛନ୍ତି, ତଥାପି ବର୍ତ୍ତମାନ ଗୋଟେ ସମୟ ଆସିଛି ଏଇ ବସୁଧାକୁ ଯଦି ଆମେ ପ୍ରଥମ କହିବା ତାହେଲେ ଆମର ପ୍ରାଣୀ ଜଗତ ଏବଂ ଗଛ ଲତା ଯେତେ ଯାହା ରହିଛି, ପାହାଡ଼ ପର୍ବତ ନଦୀ ନାଳ ସମୁଦ୍ର ସବୁକିଛି ଆମର ବସୁଧା ଭିତରେ ରହିଛି ମାନୁ। କିନ୍ତୁ ବସୁଧା ପାଇଁ ଆମେ କେହି ଚିନ୍ତା କରୁନୁ। ବର୍ତ୍ତମାନ କିନ୍ତୁ ସମୟ ଆସିଛି, ଯଦି ବସୁଧା କଥା ଆମକୁ ଚିନ୍ତା କରିବାକୁ ହବ, କିଛି କାମ କରିବାକୁ ହବ, ତାହେଲେ ବସୁଧାରେ ଥିବା ଆମେ ଯେଉଁ କହୁ ଯେ ଆମ ଶରୀରଟା ହଉଛି ପାଞ୍ଚଭୂତର ସମାହାର, ସେଇଭଳି ଖାଲି ମଣିଷ ଶରୀର ନୁହେଁ, ସମଗ୍ର ସୃଷ୍ଟିର ଯଦି ଆମେ ସତ୍ତା ଦେଖିବା ତାହେଲେ ସେଇ ପଞ୍ଚଭୂତ ହେଲା ପ୍ରଥମ କଥା ଏବଂ ନିହାତି ପ୍ରଯୁଜ୍ୟ ନା କିଛି କହୁଛ?
1: ଦେଖ, ଆମର କେଉଁ ପୁରୁଣା ଦିନରୁ ଆଜି ପର୍ଯ୍ୟନ୍ତ ଯେଉଁ ଚାଷ ହେଇ ଆସୁଛି ଆମେ ଦେଖୁଛେ, ଗୋଟିଏ ଚାଷକୁ ଯଦି ଆମେ ବାରମ୍ବାର ଗୋଟିଏ ବିଲରେ କରିବା ତାହେଲେ ସେ ବିଲରେ ସେଇ ଫସଲଟା ଠିକରେ ହଉନି। କାରଣ ଫସଲ ପରିବର୍ତ୍ତନ ଗୋଟେ ହଉଛି ମାନେ ମାଟିର ଯତ୍ନ ନେବା, ପୁଣି ପରିବର୍ତ୍ତନ ସହିତ ବର୍ତ୍ତମାନ ଆମେ ଦେଖୁଛେ ଯେ ଗୋବର ଖତର ବ୍ୟବହାର, ଆଗରୁ ଆମର ବାପା ଜେଜେବାପା ମାନେ ଗୋବର ଖତର ବ୍ୟବହାର କରିକିରି ବେଶ ସୁନ୍ଦର ଭାବରେ ସେମାନେ ପନିପରିବା ହଉ ଧାନ ହଉ ସବୁ ଚାଷ କରୁଥିଲେ, ଯାହାଫଳରେ କି ଆମର ବିଲର ଯୋଉଟା ଉର୍ବର ଶକ୍ତିଟା ବଜାୟ ରହୁଥିଲା। କାଳକ୍ରମେ ଆମେ ଦେଖୁଛେ ବର୍ତ୍ତମାନ ଗୋରୁ ଗାଈଙ୍କର ସଂଖ୍ୟା ଧୀରେ ଧୀରେ କମିଯାଉଛି, ଯାହାଫଳରେ କି ଚାଷୀ ଭାଇ ଠିକ ଭାବରେ ଗୋବର ତା ବିଲରେ ଦେଇପାରୁନି। ତେଣୁକରି ବର୍ତ୍ତମାନ

0: ଆମର ଯେଉଁ ବାତାବରଣ ରହିଛି, ଯେଉଁ ପରିବେଶ ରହିଛି, ଯେଉଁ ଗଛ ପତ୍ର ଲତା ସବୁ ରହିଛି, ଆଉ ତାକୁ ନେଇକରି ଆମେ କିଭଳି ଭାବରେ ଖତ ପ୍ରସ୍ତୁତ କରିବା ଏବଂ ସେଇଠୁ ଯେଉଁ ଜିନିଷ ସବୁ ଆମେ ପାଇବା, ଗୋଟେ ଜଙ୍ଗଲର ପାଣି ବହି ଆସୁଛି, ସେଇ ପାଣି ଭିତରେ ମଧ୍ୟ ଅନେକ ପ୍ରକାରର ଖତ ଜିନିଷ ରହିଛି ଯେଉଁଟାକି ସେ ବିଭିନ୍ନ ଗଛକୁ ଛୁଇଁକରି ଆସୁଛି, ବିଭିନ୍ନ ପ୍ରକାରର ପଚା ଜିନିଷପତ୍ରକୁ ଛୁଇଁକରି ଆସୁଛି, ସେ ଜଳରେ ମଧ୍ୟ କିଛି ଖତ ରହିଛି। ଦେଖିବ ଜଙ୍ଗଲ ପାଖରେ ବା କଡ଼ରେ ଯେଉଁ ବିଲ ରହିଛି ସେଥିରେ ଉର୍ବର ଶକ୍ତି ବଜାୟ ରହିଥାଏ। ଗାଁ ମୁଣ୍ଡରେ ଯେଉଁ ବିଲ ରହିଛି, ଗାଁ ମଧ୍ୟ ଦେଇକରି ଯେଉଁ ପାଣି ଯାଇକରି ସେ ବିଲରେ ପଡ଼ୁଥାଏ, ଗାଁର ଗୋବର, ଛେଳି ନେଣ୍ଡି, କୁକୁଡ଼ା ନେଣ୍ଡି ଏସବୁର ପାଣି ଧୋଇ ହେଇକରି ଯେଉଁ ବିଲରେ ପଡ଼େ, ତା ମଧ୍ୟ ଉର୍ବର ହେଇଥାଏ।
1: ଯେମିତିକି ଆମର ବନ୍ୟା ପରେ ପରେ ଯେଉଁ ପାଳ ଗୁଡ଼ାକରେ ମାଟି ବା ପଟୁ ପଡ଼ି ରହେ, ବନ୍ୟା ପ୍ଲାବିତ ଅଞ୍ଚଳରେ ଯେଉଁ ପଟୁ ପଡ଼ି ରହେ, ଚାଷ କରନ୍ତି ଆମ ଚାଷୀ ଭାଇମାନେ, ପନିପରିବା ହଉ, ତୈଳବୀଜ ହଉ, ଡାଲି ଜାତୀୟ ଫସଲ ହଉ, ଧାନ ଗହମ ହଉ, ଯାହା, ସେଇଟା ବହୁତ ବଢ଼ିଆ ହୁଏ। ଏଇଥିପାଇଁ ଯେଉଁଟା ତୁମେ କହିଲ ଯେ ବିଭିନ୍ନ ରସାୟନ କୃଷି ପାଇଁ ଯାହା ଦରକାର ସେଗୁଡ଼ାକ ସବୁ ଜଙ୍ଗଲରେ ରହିଛି ଏବଂ ନଦୀ ଗତିପଥରେ ଯାହା ଯାହା ସବୁ ନେଇକି ଆସିଥାଏ ସେଇ ପଟୁରେ ମିଶିଥାଏ ବିଭିନ୍ନ ରସାୟନ, ତାପରେ ଯେଉଁ ଖତ ସାର ଯାହା କହିଲ ତୁମେ ସବୁଯାକ ସେଇ ପାଣିରେ ଆସିଥାଏ ଏବଂ ସେଇ ପଟୁଟା ପଡ଼ିଗଲା ପରେ କିଛି ନହେଲେ 2-3 ବର୍ଷ ଧରିକି ଆଉ ଦରକାର ନାହିଁ କି ଖତ ଦରକାର ନାହିଁ, ସେମିତି ଚାଷ ବହୁତ ବଢ଼ିଆ ହୁଏ ଏବଂ ଆମର ଅମଳ ବଢ଼େଇ ଦିଏ। ଅତଏବ ଆମେ ପରିବେଶ କହିଲେ ଖାଲି ଯେ ଆମର ଆମେ ଯେଉଁଠି ରହୁଛୁ ସେଇ ଜାଗାକୁ ଯାହା ପରିବେଶ କହିଲେ ଆମର ନଦୀ ପାଖରୁ, ନାଳ ପାଖରୁ, ବାୟୁ ପାଖରୁ, ସବୁକିଛି ଶବ୍ଦ ପାଖରୁ ସବୁକିଛି ତାହାରି ଭିତରେ ରହିଛି ପରିବେଶ। ତେଣୁ ପରିବେଶକୁ ଯତ୍ନ ନେବା ନିହାତି ଜରୁରୀ। ଆମ ଚାଷୀ ଭାଇମାନେ ବହୁତ ପାରମ୍ପରିକ ରୀତିରେ ଯେଉଁ ପରିବର୍ତ୍ତନ କରୁଥିଲେ ସେଟା ବହୁତ ଭଲ କଥା, କିନ୍ତୁ ବର୍ତ୍ତମାନ ଆମେ ଅତି ଲୋଭ ଯୋଗୁଁ, ଆମେ ସବୁ ହେଳାଫିଆ ଗୁଣ ଯୋଗୁଁ ଆମ ପରିବେଶକୁ ଆମେ ନଷ୍ଟ କରିଦେଇଛୁ। ମାନେ ବହୁତ ଆଗ୍ରହ ପ୍ରକାଶ କଲେଣି, ଯଦି ସବିଶେଷ କଥା ଆଲୋଚନା କରିବା, ସବୁ କଥାକୁ ଦେଖିବା, ତାହେଲେ ଆମେ ନିଶ୍ଚିତ ଭାବରେ ଜାଣିବା ଯେ ପ୍ରଥମରେ କୃଷି କ'ଣ ଥିଲା ବା ଚାଷ କ'ଣ ଥିଲା ଏବଂ ଆମେ କେଉଁ ଅବସ୍ଥାରେ ବର୍ତ୍ତମାନ ପହଞ୍ଚିଛୁ। ଏଟାକୁ ଯଦି ସମଗ୍ର ଆମର ଯେଉଁମାନେ ଅଛନ୍ତି 18-25 ବର୍ଷ ବୟସର ଯେଉଁ ପିଲାମାନେ ଅଛନ୍ତି ସେମାନେ ଆମର ପରପିଢ଼ି ଏବଂ ସେମାନେ ଦେଖାରଖା କଲେ ଆମ ପୃଥିବୀ ଠିକ୍ ରହିବ, ପରିବେଶ ଠିକ୍ ରହିବ। ତ ଆଲୋଚନା କରିବା ଯେ କୃଷିର ପ୍ରାରମ୍ଭିକ ଷ୍ଟେଜ୍ କ'ଣ ଥିଲା ଏବଂ ତା ପରିବର୍ତ୍ତନ ଦେଇକି ଗତି କରିକି ଆସିଛି ଏବଂ ବର୍ତ୍ତମାନ ଆମେ କ'ଣ କରିବା ଦରକାର, ଏହି ସମ୍ପର୍କରେ ଆଲୋଚନା କରିବା। ନା
0: ନିଶ୍ଚୟ ନା, କାରଣ ସେଗୁଡ଼ା ସବୁ ଆମେ ଯଦି ଜାଣିବା ତାହେଲେ ଆମ ନିଜ ଚାଷ ବିଲରେ ଆମେ ସେମିତି ପ୍ରୟୋଗ କରିପାରିବା, ବା ଯେଉଁଟାକି ଆମେ କହୁଛେ ଆମର ମାଟିର ଉର୍ବରତା ପାଇଁ ଜୈବିକ ଖତ କେମିତି ପାଇବା ଏବଂ ଜୈବିକ ଖତର ବ୍ୟବହାର, ଏହି ପରିବର୍ତ୍ତନରୁ ହିଁ ଆମେ ଜାଣିପାରିବା। ତେବେ ସେ ଯେଉଁ କୃଷିର ଯେଉଁ ପରିବର୍ତ୍ତନ ଧୀରେ ଧୀରେ ଘଟି ଚାଲିଛି ସେ ସମ୍ପର୍କରେ ଆଜି ଶୁଣିବା ଆଉ।
2: ହଁ, ମୁଁ ସାଇପ୍ରସାଦ ମହାପାତ୍ର, ମୁଁ BSc ଇନ୍ ଏଗ୍ରିକଲଚର, ତାପରେ MBA ଇନ୍ ଏଗ୍ରି ବିଜନେସ୍ ମ୍ୟାନେଜମେଣ୍ଟ। ତ ଆଜି ଆମେ କଥା ହେବା ଭାରତର କୃଷିର ଆରମ୍ଭ ଏବଂ ତାର ପରିବର୍ତ୍ତନ। ସ୍ୱାଧୀନତା ପରେ ଭାରତର ଅବସ୍ଥା ଆମେ ସମସ୍ତେ ଜାଣିଛୁ। ଲୋକମାନେ ଦୁଇ ଉଳିର ଖାଦ୍ୟ ମଧ୍ୟ ଖାଇବାକୁ ପାଉନଥିଲେ, ସେତେବେଳେ ଦେଶରେ ଖାଦ୍ୟର ଭୟଙ୍କର ଅଭାବ, ଦେଶରେ ଲୋକମାନେ ଚାଷୀମାନେ ଜାଣିପାରୁନଥିଲେ କେଉଁପରି ଭାବରେ ଲୋକମାନଙ୍କର ଖାଦ୍ୟ। ତ ସେହି ସମୟରେ MS ସ୍ୱାମୀନାଥନଙ୍କ ନେତୃତ୍ୱରେ ଆରମ୍ଭ ହେଲା ହରିତ ବିପ୍ଳବ। ଏହା ସହିତ ଲୋକମାନଙ୍କୁ, ଚାଷୀମାନଙ୍କୁ ଜଣାଇବାକୁ ପଡ଼ିଲା କିପରି ରାସାୟନିକ ସାର ବ୍ୟବହାର କରିବେ, କିପରି କୀଟନାଶକ ବ୍ୟବହାର କରିବେ, କିପରି ଉଚ୍ଚ ଉତ୍ପାଦନ ବୀଜ ବ୍ୟବହାର କରିବେ ଏବଂ ଆଧୁନିକ ପ୍ରଣାଳୀରେ କିପରି ଚାଷ କରିବେ। ସେହି ଜିନିଷରୁ ସବୁ କ'ଣ ହେଲା ନା, ଏହା ଦେଶକୁ ଖାଦ୍ୟ ସଙ୍କଟରୁ ବଞ୍ଚାଇଲା, ଚାଷୀଙ୍କ ଉତ୍ପାଦନ ବଢ଼ାଇଲା, ଦେଶକୁ ଆତ୍ମନିର୍ଭର କଲା। ସେହି ସମୟରେ ରାସାୟନିକ ଚାଷ ଆମ ପାଇଁ ଏକ ଆଶୀର୍ବାଦ। ରାସାୟନିକ ସାର ବ୍ୟବହାର କରି ଲୋକମାନେ ନିଜର ଉତ୍ପାଦନ ବଢ଼ାଇଲେ, ବିଭିନ୍ନ ପ୍ରକାରର ପରିବା, ପନିପରିବା, ବିଭିନ୍ନ ପ୍ରକାରର ଜିନିଷ ଯାକ ଉତ୍ପାଦନ ବଢ଼ାଇ ତାହା ବିକ୍ରି କଲେ ଚାଷୀମାନେ ମଧ୍ୟ ଲାଭବାନ ହେଲେ, ଲୋକମାନେ ମଧ୍ୟ ଖାଇବାକୁ ପାଇଲେ। ତ ବର୍ତ୍ତମାନ ସେହି ଆଶୀର୍ବାଦ ଆମ ପାଇଁ ଅଭିଶାପ ପାଲଟିଛି। କିପରି ଭାବରେ, ଯେ ଅତିରିକ୍ତ ବ୍ୟବହାର ସାରର, ରାସାୟନିକ ସାର, କୀଟନାଶକ ଏବଂ ହାଇବ୍ରିଡ୍, ଆମର ହାଇବ୍ରିଡ୍ ବୀଜ ଏହିସବୁ ବ୍ୟବହାର କରି କ'ଣ ହେଇଛି ନା, ଆମର ପ୍ରଥମେ ତ ମାଟିର ଉର୍ବରତା କମିଯାଇଛି, ମାଟି ଜୀବନହୀନ ହେଇଯାଇଛି, ଜଳସ୍ରୋତ ଯାକ ଦୂଷିତ ହେଇଯାଇଛି ଏବଂ ଏହିସବୁ ଜିନିଷ ହୋଇ ଲୋକମାନଙ୍କ ପୁଣି ଆଉ ଥରେ ଚାଷରେ ପ୍ରୋବ୍ଲେମ। ଚାଷୀମାନେ ରାସାୟନିକ ବ୍ୟବହାର କରିବାରୁ କ'ଣ ହେଉଛି ନା, ଲୋକମାନେ ତାହା ଖାଉଛନ୍ତି, ଲୋକମାନଙ୍କୁ ବିଭିନ୍ନ ରୋଗ ହେଉଛି ଏବଂ ମାଟି ଖରାପ ହେଇଯାଇଥିବାରୁ ପ୍ରତ୍ୟେକ ବର୍ଷ ତାଙ୍କୁ ରାସାୟନିକ ସାର ଅଧିକ ବ୍ୟବହାର କରିବାକୁ, ଯଦି ଗତ ବର୍ଷ ସେମାନେ 40% ଫସ୍ଫରସ୍ ଦେଇଥିଲେ, 60% ନାଇଟ୍ରୋଜେନ୍ ଦେଇଥିଲେ, ନେକ୍ସଟ ବର୍ଷ ତାହା ବଢ଼େଇବା, ରାସାୟନିକ ସାର ଉପରେ ତାଙ୍କର ନିର୍ଭରତା ବଢ଼ି ବଢ଼ି ଯାଉ। ତ ଏହି ସମୟରେ ଆମେ କ'ଣ କରିବା, ପ୍ରଥମେ ତ ଏହି ସମୟରେ ଆମେ ଖତ ବ୍ୟବହାର କରିବା ଏବଂ ଜୈବିକ ଓ ପ୍ରାକୃତିକ କୃଷି ଫୋକସ୍ କରିବା, ଯାହାକି ବାୟୋଲୋଜିକାଲ ଏବଂ ଅର୍ଗାନିକ ଫାର୍ମିଂ ଉପରେ ଆମେ ଫୋକସ୍ କରିବା। ବାୟୋଲୋଜିକାଲ ଫର୍ଟିଲାଇଜର୍ସ ୟୁଜ୍ କରିବା, ଜୈବିକ ସାର ଆମେ ବ୍ୟବହାର କରିବା। ଜୈବିକ ସାର କ'ଣ ପ୍ରଥମେ ଆମେ ଜାଣିବା, ଜୈବିକ ସାର ହେଉଛି ଯୋଉ ଜୈବିକ ପଦାର୍ଥ ସବୁ ମାଟିରେ ଥାଏ, ଯେପରି ଏଜିଟୋବ୍ୟାକ୍ଟର, ରାଇଜୋବିୟମ, ଏଇସବୁ କ'ଣ କରନ୍ତି, ମାଟି ଭିତରର ଯୋଉ ନାଇଟ୍ରୋଜେନ

ଥାଏ ତାହାକୁ ଗଛ ପର୍ଯ୍ୟନ୍ତ ପହଞ୍ଚାନ୍ତି। ବାୟୋଲୋଜିକାଲ ଫର୍ଟିଲାଇଜର ଯାହା ଆମେ ତାକୁ ବ୍ୟବହାର କଲେ ଆମେ ଅଧିକ ରାସାୟନିକ ସାର ଦେଉନେ, ମାଟି ଭିତରେ ଥିବା ଯେଉଁ ଜୈବିକ ପଦାର୍ଥ ଅଛି ତାହାକୁ ସେଇ ଏଜିଟୋବ୍ୟାକ୍ଟର କିମ୍ବା ରାଇଜୋବିୟମ କ'ଣ କରୁଛି, ଗଛ ପାଖକୁ ନେଇକି ପହଞ୍ଚାଉଛି। ଏବଂ ବିଭିନ୍ନ ବାୟୋ ଷ୍ଟିମୁଲାଣ୍ଟ ଅଛି ଯାହାକି ଗଛକୁ ବଢ଼ାଇବାରେ ସାହାଯ୍ୟ କରିବ। ଏବଂ ଆଉ ଗୋଟେ ଜିନିଷ ଆମେ ଏବେ ଫୋକସ୍ କରିବା ଦରକାର, ମାଟିକୁ ପୁନର୍ଜୀବିତ ଆମକୁ କରିବାର, ଜୀବାଣୁ ଓ ପ୍ରାକୃତିକ ପଦାର୍ଥ ଦ୍ୱାରା ମାଟିକୁ ସୁସ୍ଥ କରିବାର, ଫସଲକୁ ପ୍ରାକୃତିକ ଭାବେ ସୁରକ୍ଷା ଦେବାର ଅଛି। ଏହା ଫଳରେ କ'ଣ ହବ ନା ସୁସ୍ଥ ମାଟି ରହିବ, ସୁସ୍ଥ ଫସଲ ରହିବ, ପରିବାର ଆମର ସୁସ୍ଥ ରହିବ। ତ ଏହାଦ୍ୱାରା ଚାଷୀ ଭାଇମାନେ ମଧ୍ୟ ଲାଭବାନ ହେବେ କିପରି ନା, ବାୟୋଲୋଜିକାଲ ଏବଂ ଅର୍ଗାନିକ ଫାର୍ମିଂ କରିଥିବାରୁ ଯେଉଁ ପନିପରିବା କିମ୍ବା ଯେଉଁ ଧାନ ସେମାନେ ପାଉଛନ୍ତି ତାହା ମାର୍କେଟରେ ଆମେ ଅଧିକ ମୂଲ୍ୟରେ ବିକ୍ରି କରିପାରିବା। ତ ପରିବର୍ତ୍ତନ କିପରି ଆରମ୍ଭ କରିବା, ପରିବର୍ତ୍ତନ ଆମେ ପ୍ରଥମେ ରାସାୟନିକ ସାରର ବ୍ୟବହାର କମେଇବା, ଜୈବିକ ସାର ଏବଂ ବାୟୋ ଫର୍ଟିଲାଇଜର ବ୍ୟବହାର କରିବା। ମାର୍କେଟରେ ବିଭିନ୍ନ ଜୈବିକ ଫର୍ଟିଲାଇଜର ମିଳୁଛି, ଆମେ ତାହାକୁ ଯାଇ ମାର୍କେଟରୁ ଆଣିବା ଏବଂ ତାହାକୁ ବ୍ୟବହାର କରିବା। ବାୟୋ ପେଷ୍ଟିସାଇଡ୍ ବ୍ୟବହାର କରିବା, କିମ୍ବା ଆମେ ବିଭିନ୍ନ ଅନ୍ୟ ଜିନିଷ ମିଳୁଛି ଯାହାକି ଗଛକୁ ଏବଂ ମାଟିକୁ ଖରାପ କରିବ, ସେହିପରି ବାୟୋ ପେଷ୍ଟିସାଇଡ୍ ବ୍ୟବହାର କରିବା। ଏବଂ ପ୍ରଥମେ ନିଜ ମାଟିକୁ ଚିହ୍ନି ମାଟିର ପରୀକ୍ଷା କରିବା, କେଉଁ ଜିନିଷ ସେଥିରେ କମ୍ ଯାଉଛି ତାହାକୁ କେମିତି ଆମେ ବାୟୋଲୋଜିକାଲ ଫର୍ଟିଲାଇଜର ଦେଇ ବଢ଼େଇବା ତାହା ଦେଖି। ଭାଇମାନେ ଆମେ ମାଟିରୁ ଜନ୍ମ ହୋଇ ମାଟି ଆମକୁ ଜୀବନ ଦେଇଛି, ଯଦି ଆମେ ମାଟିକୁ ବଞ୍ଚାଇ ପାରିବୁ ନାହିଁ ତେବେ ଆମର ଭବିଷ୍ୟତ ମଧ୍ୟ ସୁରକ୍ଷିତ ରହିବନି। ଭବିଷ୍ୟତକୁ ଆମ ଦୃଷ୍ଟିରେ ରଖି ଆମେ କିପରି ନିଜ ମାଟିକୁ ବଞ୍ଚାଇବା, କେମିତି ନିଜ ଦେହକୁ ସୁସ୍ଥ ରଖିବା, କେମିତି ଚାଷୀ ଭାଇମାନଙ୍କର ମଧ୍ୟ ଉତ୍ପାଦନ ବଢ଼ିବ, ସେମାନେ କେମିତି ଲାଭବାନ ହେବେ ତାହା ଦେଖିବା। ଶେଷରେ ମୁଁ ସନ୍ଦେଶ ଦେବି, ଚାଷୀ ଭାଇ ଓ ଭଉଣୀମାନେ ରାସାୟନିକ ସାରର ନିର୍ଭରତାରୁ ମୁକ୍ତ ହୁଅନ୍ତୁ, ଆସନ୍ତୁ ସମସ୍ତେ ମିଶିକି ମାଟିକୁ ସୁସ୍ଥ କରିବା, ସୁସ୍ଥ ଫସଲ ଏବଂ ସୁସ୍ଥ ଜୀବନ ରଖିବା।

ଆମେ ଯେପରି ଭାବରେ ବ୍ୟବହାର କରୁଛୁ ସେହିପରି ଭାବରେ ଆମେ ପ୍ରତ୍ୟାବର୍ତ୍ତନ ବି ପାଇବୁ। ଅର୍ଥାତ୍ ସାର୍ ଆଇଜାକ୍ ନ୍ୟୁଟନ୍ ଯାହା କହିଥିଲେ ତୃତୀୟ ତାଙ୍କର ଅଧ୍ୟାୟରେ, ଯେ ପ୍ରତ୍ୟେକ କର୍ମର ପ୍ରତିଫଳନ ହୁଏ ଏବଂ ପ୍ରତିଫଳନଟା ହେଉଛି ମାନେ ଯାହା ଆମେ ଦେଇଥିବୁ ତାହା ପାଇବୁ, ପାଇବୁ ଖରାପ ବା ଭଲ ହଉ। ତ ବର୍ତ୍ତମାନ ପରିପ୍ରେକ୍ଷୀରେ ଆମେ ଗୋଟେ କଥା ଜାଣିଛୁ, ସମଗ୍ର ମାନବ ସଭ୍ୟତାରେ ଆମେ ପ୍ରତ୍ୟେକ ପରିବର୍ତ୍ତନରେ ଯେତେ ଲୋକ ଆମେ ଦେଖିଛୁ ବା ଆମର ବିଜ୍ଞାନ କହୁଛି ବା ଯାହା ବିଶେଷଜ୍ଞମାନେ ଦେଖିଛନ୍ତି ପ୍ରତିପାଦନ କରିଛନ୍ତି ବର୍ତ୍ତମାନ ସୁଦ୍ଧା ଆନ୍ଥ୍ରୋପୋଲୋଜିରେ ହଉ ବା ଜିଓଗ୍ରାଫିରେ ହଉ, ପ୍ରତ୍ୟେକ କ୍ଷେତ୍ରରେ ପରିବର୍ତ୍ତନ ପାଇଁ ଯଦି ଦାୟୀ ହୁଅନ୍ତି ତାହେଲେ ସଭ୍ୟ ସମାଜ କହୁଥିବା ବର୍ତ୍ତମାନର ଲୋକମାନେ। କିନ୍ତୁ ପ୍ରତ୍ୟେକ ପରିବର୍ତ୍ତନରେ ବା ପରିବର୍ତ୍ତନ

0: କରିବା ପାଇଁ ଚାହାନ୍ତିନି, ସେମାନେ ହେଉଛନ୍ତି ଆଦିମ ଆଦିବାସୀ। କିନ୍ତୁ ଭାଗ୍ୟର ବିଡ଼ମ୍ବନା, ଆମ ସୃଷ୍ଟିର ବିଡ଼ମ୍ବନା ଏହା, ସେମାନଙ୍କୁ ଆମର ସୃଷ୍ଟିରେ, କିନ୍ତୁ ପ୍ରକୃତରେ ଯେଉଁ ସବୁଜ ବିପ୍ଳବ କଥା କୁହାହେଲା ବା ଯେଉଁ ପରିବର୍ତ୍ତନ କଥା କୁହାହେଲା, ପରିବର୍ତ୍ତନରେ ସାମିଲ ହେବା ପାଇଁ ସେଇମାନେ ନା, ଯେଉଁମାନେ କି ସୃଷ୍ଟିକୁ ଭଲ ପାଆନ୍ତି, ପ୍ରକୃତିକୁ ଭଲ ପାଆନ୍ତି ଏବଂ ଭଗବାନକର୍ତ୍ତା ଦେଇଥିବା ପ୍ରତ୍ୟେକ ଜିନିଷକୁ ସେମାନେ ବର୍ତ୍ତମାନ, ଆମେ ଯଦି ବର୍ତ୍ତମାନ ଆମ ଶିମିଳିପାଳ କଥା ଦେଖିବା ତାହେଲେ ଶିମିଳିପାଳ ଜଗି ରଖିଛନ୍ତି ସେଇମାନେ। କିନ୍ତୁ ଭାଗ୍ୟର ବିଡ଼ମ୍ବନା, ଆମ ବ୍ୟବସ୍ଥାର ବିଡ଼ମ୍ବନା, ଯାହା ସେମାନଙ୍କୁ ଖେଇକି ବିଭିନ୍ନ ପ୍ରକାର କଥା କହିକି ବିଭିନ୍ନ ପ୍ରକାର ବ୍ୟବସ୍ଥା କରିକି ସେମାନଙ୍କୁ ଆମେ ବିଚ୍ଛିନ୍ନ କରୁଛୁ। ତେବେ ବର୍ତ୍ତମାନ ଆମେ ଯଦି ଆଲୋଚନା କରିବା ତାହେଲେ ସୃଷ୍ଟି ରହିବା ପାଇଁ ଏବଂ ଆମର କୃଷି, ଯେଉଁ କଥା ଆମେ ଆଲୋଚନା କଲୁ ଯେ ବିଭିନ୍ନ ପ୍ରକାରର ପରିବର୍ତ୍ତନ ଦେଇକି ଆମେ ଗତି କଲୁ ଏବଂ ଡକ୍ଟର ଏମ୍ ଏସ୍ ସ୍ୱାମୀନାଥନ ସବୁଜ ବିପ୍ଳବ ବା ହରିତ ବିପ୍ଳବ ଆଣିକି ଆମର ଅମଳ କରିବା ଯେଉଁ ଗୁଣ ବା ଗୁଣବତ୍ତାକୁ ବଢ଼େଇଲେ, ଗୁଣବତ୍ତା ବଢ଼େଇଲେଣି, ଅମଳ କରିବାର ଯେଉଁ ସଂଖ୍ୟାଟାକୁ ବଢ଼େଇ ଦେଲେ। ଅମଳ କରୁଥିଲେ ଗୋଟେ, ଆମ ବାରିପଦା ଭାଷାରେ, ମୟୂରଭଞ୍ଜ ଭାଷାରେ ଆମେ ଯେଉଁ ଗୋଟେ ଏକର ଜମିରେ 8 ପୌଟି 10 ପୌଟି 12 ପୌଟି କାଟୁଥିଲେ, ହଠାତ୍ 10 ପୌଟି 20 ପୌଟିକୁ ପଳେଇ ଆସିଲେ। ପୌଟି କଥା କହିଲେ ଆମ ଚାଷୀ ଭାଇମାନଙ୍କୁ ଜଣା, ବା ଆମର ଯେଉଁ କହୁ ମାଣ ବା ସେର, 8 ସେରରେ କିସ ହୁଏ, ତାପରେ 20 ସେରରେ କିସ ହୁଏ, ତା 20 ସେରର ଅଧିକାରେ କିସ ହୁଏ, ସବୁ କଥା ଆମ ଚାଷୀ ଭାଇମାନଙ୍କୁ ଜଣା। ତେବେ ବହୁ ଗୁଣିତ କରିଦେଲୁ ଆମ ଅମଳକୁ, କିନ୍ତୁ ବର୍ତ୍ତମାନ ଦେଖିବାକୁ ପାଇଲୁ, ଆମ ଚାଷୀ ଭାଇମାନଙ୍କୁ ବି ଜଣା ଯେ ଆମେ ଯେଉଁ ଗୁଣବତ୍ତା ଅମଳରେ ପାଇବା କଥା ସେ ଗୁଣବତ୍ତା ପାଇଲୁନି। ଆମେ ନିଜେ ଇଏ କରୁ, ଆମେ ନିଜେ କନଜ୍ୟୁମ୍ କରୁ ବା ନିଜେ ଆମେ ବ୍ୟବହାର କରୁ ବା ବ୍ୟବହାର କରିବା ପାଇଁ ହାଟ ବଜାରରେ ବିକୁ, ସମସ୍ତଙ୍କ ପାଇଁ ଆମେ ଖରାପ ବା କହିବାକୁ ଗଲେ ବିଷ ମିଶ୍ରିତ ଖାଦ୍ୟକୁ ଆମେ ବିପଣନ କଲୁ, ବାଣ୍ଟିଲୁ। ତେଣୁ ବର୍ତ୍ତମାନ ଆମେ କ'ଣ କ'ଣ ପଦକ୍ଷେପ ନେଇପାରିବା ଯେଉଁଫଳରେ କି ଆମର ସମଗ୍ର ଚାଷୀ ଭାଇମାନେ ବା ଯେଉଁମାନେ ଅମଳ କରୁଛନ୍ତି ନିଜ ଉଦ୍ୟାନରେ ହଉ ବା ବାଡ଼ିରେ ଆମେ ଗୋଟେ କିଚେନ୍ ଗାର୍ଡ଼େନ୍ କରୁଛେ ସେଥିରେ ହଉ, କ'ଣ କ'ଣ ପରିବର୍ତ୍ତନ କରିପାରିବା? ଆଗରୁ ଆମର ପାଉଁଶ ବ୍ୟବହାର ହେଉଥିଲା, ଖତ ବ୍ୟବହାର ହେଉଥିଲା, ଗୋବର ଖତ ପ୍ରଚୁର ପରିମାଣରେ ବ୍ୟବହାର ହେଉଥିଲା, କିନ୍ତୁ ବର୍ତ୍ତମାନ ଆମେ ପ୍ରଚୁର ବ୍ୟବହାର କରିପାରୁନୁ। ତାର କାରଣ ବି ଆପଣ କହିଲେ, ସେଇଟା ହେଉଛି ଆମର ଯେଉଁଟାକି ଆମେରିକାରେ କହନ୍ତି ଅର୍ଥାତ୍ ଗୋ ସମ୍ପଦ, ସେଇଟା କମେଇ ଦେଇଛୁ, କିନ୍ତୁ ଆମର ବିକଳ୍ପ ଅଛି ନା ନାହିଁ? ଗୋବର ଜାଗାରେ ଆମେ ଆଉ କିଛି ବ୍ୟବହାର କରିପାରିବା କି?
1: ଦେଖନ୍ତୁ, ଗୋବର ବ୍ୟବହାର କରୁଥିଲେ ପୂର୍ବରୁ ଆମେ ଗୋବର ଖତ ବ୍ୟବହାର କରୁଥିଲେ, ବର୍ତ୍ତମାନ ତା ଜାଗାରେ ଆମେ ଯଦି କହିବା ଆମେ କ'ଣ କରିପାରିବା, କମ୍ପୋଷ୍ଟ ବନେଇପାରିବା। କେମିତି କମ୍ପୋଷ୍ଟ ବନେଇବା? ପ୍ରଥମେ ଆମେ ଭର୍ମି କମ୍ପୋଷ୍ଟ ବନେଇପାରିବା, ଖତ ଯୋଉଟାକୁ ଆମେ କୁହାଯାଉଛୁ। ସେଇଥିରେ କ'ଣ ନା, ଆମେ ବିଭିନ୍ନ ପ୍ରକାରର ପନିପରିବାର ଚୋପା ହେଲା, ଫଳର ଚୋପା ହେଲା, ଯାହା ବି ଘରୁ ବାହାରୁଛି ଆମର ଅର୍ଗାନିକ ୱେଷ୍ଟ
0: ଯୋଉଟା, ଏମିତିକି ଆମେ ଫୁଲ ବି କହିବାକୁ ଗଲେ
1: ହେଲେ ପୂଜା
0: ପୂଜାରେ ଯାଇକି ପକଉଛେ, ସେ ନଦୀ ନାଳରୁ ଯାଇକି ସମୁଦ୍ରରେ ପଡୁଛି ଏବଂ କୋଉଠି କେମିତି ବାହାରେ ରହିଯାଉଛି, ସିଏ ବି ଗୋଟେ ପରିବେଶକୁ ଖରାପ କରୁଛି। ଆମର ବହୁତ ପ୍ରକାର ଅନ୍ଧବିଶ୍ୱାସ ରହିଛି। ଆମେ ଯଦି ଫୁଲଟାକୁ ବି
1: ଆମେ ମାଟି ସହିତ ମିଶେଇ ସେଥିରେ କିଛି ଜିଆ ଛାଡ଼ି ଘରେ ଆମେ ରଖିବା ଏବଂ କିଛି ଦିନ ପରେ ଆମେ ତା ଭିତରେ କ'ଣ ଦେଖିବା ନା, ସେଇ ଯୋଉ ସବୁ ଫୁଲ ପନିପରିବା ଚୋପା ଏବଂ ଯାହାକି ଗନ୍ଧ କରୁଥିଲା ତାହା ପରିଣତ ହେଇଯାଇଛି ଆମର ଖତରେ। ସେଇ ଖତକୁ ଆମେ ସବୁଜ ଖତରେ, ସେଇ ଖତକୁ ଆମେ କ'ଣ, ଆମେ ଘରେ ଯଦି ବାଡ଼ିରେ ଲଗେଇଥିବା ଟିକେ ପନିପରିବା ହେଲା କି କୋଉ ଗଛ ହେଲା, ଆମେ ତାହା ଦେଲେ ଗଛ ବଢିବ।
0: କିଛି ସବୁବେଳେ କମ୍ପ୍ଲେନ୍ କରୁଛନ୍ତି ସେଇଟା ଟିକେ ଉଇ ଲାଗୁଛି, ସେଇ ଜିନିଷଟା ବ୍ୟବହାର କରିବା ଦ୍ୱାରା ଟିକେ ଉଇ ହେଇଯାଉଛି, ଉଇଟାକୁ ଟିକେ ପ୍ରତିହତ କରିବା ପାଇଁ କ'ଣ କରିପାରିବା ଆମେ?
1: ଆମେ କେମିକାଲ ପେଷ୍ଟିସାଇଡ୍ ଇନସେକ୍ଟିସାଇଡ୍ ନ ଦେଇକି ଆମେ କ'ଣ କରିପାରିବା ନା, ଆମେ ଦେଖିଥିବା ନିମ ଗଛ ସମସ୍ତଙ୍କ ଘରେ ଥିବ କିମ୍ବା କିଛି ପିତା ଟାଇପ୍ର ଗଛ ଯୋଉ ଥିବ, ନିମ ଗଛକୁ ଆମେ ଧରିନିଅନ୍ତୁ,
0: ନିମ କରଞ୍ଜ ବହୁତ ପ୍ରକାର ଅଛି,
1: ସେଇ ଗଛର ଆମେ କ'ଣ କରିବା, ସେଇ ଗଛର ପତ୍ରକୁ ଆଣିକି ଗରମ ପାଣିରେ ପକେଇକି ଗରମ କରିବା ଏବଂ ତା ଭିତରୁ ଗୋଟେ ତେଲ ଟାଇପ୍ର ପଦାର୍ଥ କିମ୍ବା ପାଣିଟା ଯୋଉ ଗରମ ହବ ସେଇ ଭିତରୁ ସେ ଟାଣି ନବ, ସେ ରସକୁ ଯୋଉ ଟାଣି ନବ ତାହାକୁ ଆମେ ଗୋଟେ ବଟଲରେ ପୁରିକି ସ୍ପ୍ରେ କରିପାରିବା। ସେଥିରୁ କ'ଣ ହବ, ସେଇ ଜିନିଷରୁ ଯୋଉ ଉଇ ହଉଥିବ କିମ୍ବା ପୋକ ଲାଗୁଥିବ ସେମାନେ ମରିଯିବେ। ମଝିରେ ମଝିରେ ଆମେ ଦେଖିଥିବା କେତେବେଳେ ଲାଗିଯାଉଥିବ, ଯଦି ଟିକେ ଲାଗୁଥିବ ଯାଇକି ତାକୁ ଝଡ଼େଇ ଦେଇପାରିବା। ଆମେ ପ୍ରତ୍ୟେକ ସମୟ ଦେଖିବା ଆମ ଗଛରେ କ'ଣ ହଉଛି, ଦେଖିଲେ ମଧ୍ୟ ଆମେ କିଛି କିଛି ନିଜେ ସେଥିରୁ ଦୂରେଇ ଦେଇପାରିବା।
0: ନା ନା, ମାରିବା ସେମାନେ ଲାଗିବା ଆଗରୁ ଆମେ ବି ସେଟାକୁ

ମାନେ ଯୋଉଟା କୁହନ୍ତି ପ୍ରିଭେନ୍ସନ୍ ଇଜ୍ ବେଟର୍ ଦେନ୍ କ୍ୟୁର୍, ତା ବ୍ୟବହାର କରିକି ସେମାନେ ନ ଆସିବା ପାଇଁ, ଆକୃଷ୍ଟ ନ କରିବା ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ କି? କାରଣ ପ୍ରଥମରୁ କହିଛେ ବସୁଧୈବ କୁଟୁମ୍ବକମ୍, ଆମର ଉଇଟା ବି କୋଉଠି କେମିତି ଖରାପ କରୁଥିଲେ ବି ଭଲ ବି ବହୁତ କଥା ଅଛି, ଆମେ ସେଇଟା ପରବର୍ତ୍ତୀ କାର୍ଯ୍ୟକ୍ରମରେ ଆଲୋଚନା କରିବା, କରିବାର ବି ଆମ ପାଖରେ ରହିଛି ମାନେ ସ୍କୋପ୍ ରହିଛି, ତେବେ ଆମେ ନ ଲାଗିବା

0: ତେବେ ନ ଲାଗିବା ମଧ୍ୟ ସେଗା ବ୍ୟବହାର କଲେ ସେଗା ଲାଗିବ
1: ଲାଗିବ ନାହିଁ।
0: ଦ୍ୱିତୀୟ କଥା ହେଲା ଯେ ଆମେ ବ୍ୟବହାର କରିବା ଦ୍ୱାରା ସବୁଜ ଖତ ଏବଂ ବାୟୋ ଫର୍ଟିଲାଇଜର ଯେଉଁଟା ଜୈବିକ ସାର ଖତ ଔଷଧ ସେ କୀଟନାଶକ ହଉ ବା ଆମର ବିଭିନ୍ନ ପ୍ରକାର ଯେଉଁ ଲାଗେ ରୋଗ ତା ପାଖରୁ ହଉ ଆମେ ବଞ୍ଚିପାରିବା। କିନ୍ତୁ ଅମଳରେ ଟିକେ ପରିବର୍ତ୍ତନ ହବ କି?
1: ହଁ ହଁ ହବ।
0: ଅମଳରେ ଯେଉଁ କ୍ୱାଣ୍ଟିଟି ଆମେ ପାଉଥିଲେ ଯେଉଁ ପରିମାଣ ପାଉଥିଲେ ସେ ପରିମାଣରେ ଟିକେ ପରିବର୍ତ୍ତନ ହବ,
1: ଟିକେ ପରିବର୍ତ୍ତନ ସେଇ ବିନ୍ଦୁରେ ହବ,
0: କିନ୍ତୁ ଗୁଣବତ୍ତା ଠିକ ରହିବ,
1: ଗୁଣବତ୍ତା ଠିକ ରହିବ, ତାହା ଦେହ ପାଇଁ ବି ଠିକ ରହିବ।
0: ଆମେ ଯେଉଁଥିପାଇଁ ଆମେ ଅମଳ କରୁଛେ, ଯାହା ପାଇଁ ଆମେ ଅମଳ କରୁଛେ, ନିଜ ପାଇଁ ହଉ ବା ହାଟ ବଜାରରେ ହଉ, ସମସ୍ତଙ୍କ ପାଇଁ ତାର ଗୁଣବତ୍ତା ଠିକ ରହିବ,
1: ପରିବେଶ ଠିକ ରହିବ, ଲୋକମାନେ ଠିକ ରହିବେ, ଲୋକମାନଙ୍କ ଦେହ ଠିକ ରହିବ। ସେଇ ଜିନିଷ ସବୁ ଯେଉଁ କୀଟନାଶକ କିମ୍ବା ରାସାୟନିକ ଆମେ ସାର ବ୍ୟବହାର କରୁଛେ ସେଥିମଧ୍ୟରୁ ଲୋକଙ୍କୁ କ୍ୟାନ୍ସର ହଉଛି, ପଶୁମାନେ ମଧ୍ୟ ତାହା ଖାଇଦେଲା ପରେ ଦେହ ଖରାପ ହଉଛି। ଗୋଟେ ପଟେ ଆମେ ଖାଦ୍ୟ ଖାଉଛେ, କିନ୍ତୁ ଅନ୍ୟ ପଟେ ପୋକକୁ ଡରିକି ଆମେ କି ରୋଗକୁ ଡରିକି ସେ ଗଛରୁ ଖାଉନେ, କଣ ଦେହ ଖରାପ ହେଇଯିବ? କିନ୍ତୁ ଆମେ ଯୋଉ ରାସାୟନ ବ୍ୟବହାର କରୁଛେ, ଆମେ ତା ଭିତରେ ଯୋଉ କୀଟନାଶକ ବ୍ୟବହାର କରୁଛେ, ତାହା ଆମ ଦେହକୁ ଖରାପ କରୁଛି। ସେ ପୋକ କିମ୍ବା ରୋଗ ଆମ ଦେହକୁ ବେଶୀ ଖରାପ କରିବାଠୁ ସେ ଆମ ଦେହକୁ ବେଶୀ ଖରାପ କରୁଛି, ସେ ଆମ ପରିବେଶକୁ ବେଶୀ ଖରାପ କରୁଛି।
0: ପ୍ରକୃତ କଥା ଆମର ଚାଷୀ ଭାଇମାନେ, ଶ୍ରୋତା ବନ୍ଧୁମାନେ, ଶ୍ରୋତା ଭାଇ ଭଉଣୀମାନେ ସମସ୍ତେ ନିଶ୍ଚିତ ଭାବରେ ଏକଥା ଚିନ୍ତା କରିବେ। ବହୁତ ଭଲ ଜାଗାରେ ଆମେ ପହଞ୍ଚିଛେ, ଭଲ ସମୟରେ ଆମେ ପହଞ୍ଚିଛେ। ବର୍ତ୍ତମାନ ଆମେ ପ୍ରକୃତିର ଯତ୍ନ ନେବା ନିହାତି ବାଞ୍ଛନୀୟ, ନିହାତି ଆବଶ୍ୟକ। ଆମେ ନିଜକୁ ଯତ୍ନ କରିବା, ଆମେ ନିଜକୁ ଠିକ୍ ସୁସ୍ଥ ରଖିବା ଆଗରୁ ପ୍ରଥମେ ଆମ ମାଟି ମାଆର ଯତ୍ନ ନେବା, ଆମ ପ୍ରକୃତିକୁ ଯତ୍ନ ନେବା, ଆମ ବସୁଧାକୁ ଯତ୍ନ ନେବା, ତେବେ ଆମେ ସମସ୍ତେ ଭଲ ରହିବା। ଏବଂ ଏହି କଥାକୁ ଜାଷ୍ଟିଫାଇ କରିବା ପାଇଁ, ପ୍ରକୃତିସ୍ଥ କରିବା ପାଇଁ, ଠିକ୍ କରିବା, ସଜୀବ କରିବା ପାଇଁ ଆମର ନିହାତି ଆବଶ୍ୟକ ହେଉଛି ଜୈବିକ କୃଷି, ଜୈବିକ କଥାବାର୍ତ୍ତା, ଜୈବିକ ଜୀବନଯାପନ ପ୍ରଣାଳୀ। ଯାହା ହଉ, ଶ୍ରୋତା ବନ୍ଧୁମାନେ ଆପଣମାନେ ସମସ୍ତଙ୍କୁ ଧନ୍ୟବାଦ। ତେବେ ଆଜିକା କାର୍ଯ୍ୟକ୍ରମ କିପରି ଭାବରେ ଆପଣଙ୍କୁ ଭଲ ଲାଗିଲା କି ଖରାପ ଲାଗିଲା ଏ ସମ୍ପର୍କରେ ମତାମତ ଦେଇ ଚିଠି ଲେଖିବେ। ଆମ ଠିକଣା ହେଲା କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନ୍ ନମ୍ବର 757002, ଜିଲ୍ଲା ମୟୂରଭଞ୍ଜ। ନମସ୍କାର।

ଶେଷ ହେଲା କାର୍ଯ୍ୟକ୍ରମ ଚାଷବାସ। ଉପସ୍ଥାପନାରେ ଥିଲେ ପ୍ରଦ୍ୟୁମ୍ନ କୁମାର ମହାପାତ୍ର, ସତ୍ୟାନନ୍ଦ ସେଜପଡ଼ା ଏବଂ ଶୁଭେନ୍ଦୁ କୁମାର ବେହେରା। କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ନାଗଭୂଷଣ ମାଝୀ। ଆକାଶବାଣୀ ବାରିପଦା।

ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 8ଟା। ପ୍ରଚାର କରୁଛୁ ଆପଣମାନଙ୍କ ଅନୁରୋଧରେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମେ ଗୀତଟି ନେଇଛୁ ପାରିବେନି କେହି ଅଲଗା କରି ଚଳଚ୍ଚିତ୍ରରୁ, କଣ୍ଠଦାନ କରିଛନ୍ତି ଶିଳ୍ପୀ ବାବୁଲ ସୁପ୍ରିୟ। ଅନୁରୋଧ କରିଛନ୍ତି ଆପଣମାନେ ହେଲେ ବାଲେଶ୍ୱରରୁ ମମତା, ନମି, କୁନି, ମିଟୁ, ମଣ୍ଟୁ, କାଜୁ ଏବଂ ତାଙ୍କର ସାଥୀ ଶ୍ରୋତା। ଚଳଚ୍ଚିତ୍ର

ପରବର୍ତ୍ତୀ ଗୀତଟି ପାଇଁ ଅନୁରୋଧ କରିଛନ୍ତି ଖୁଣ୍ଟା ବ୍ଲକରୁ ଅନିଲ କୁମାର ରାଉତ, ମାଷ୍ଟରଜୀ ଶୋଭା ପଣ୍ଡିତଜୀ, ଅଜୟ, ଗୀତା ଏବଂ ତାଙ୍କର ସାଥୀ ଶ୍ରୋତା। ଚଳଚ୍ଚିତ୍ର ପ୍ରେମ ରକେ ଦେତକଣ୍ଠରେ ଗାଇଛନ୍ତି ଶିଳ୍ପୀ ଉଦିତ ନାରାୟଣ ଏବଂ ତପୁ ମିଶ୍ରା।

ପରବର୍ତ୍ତୀ ଶିଳ୍ପୀ ସୋନୁ ନିଗମ ଅନୁରୋଧ କରିଛନ୍ତି, ଆପଣମାନେ ହେଲେ ଷ୍ଟେସନ ବଜାରରୁ ଟିକିଲି, ବାବଲୁ, ବର୍ଷା, ବାବୁ, ଲିଟୁ ଏବଂ ତାଙ୍କର ଅନ୍ୟ ସାଥୀ ଶ୍ରୋତା। ଚଳଚ୍ଚିତ୍ର ସୁନା ପଞ୍ଜୁରୀ।

କାର୍ଯ୍ୟକ୍ରମ ଶେଷରେ ଗୀତଟି ପାଇଁ ଅନୁରୋଧ କରିଛନ୍ତି ଆପଣମାନେ ହେଲେ ସାରସ କଣାରୁ, ନିକିତା ବାବାଜୀ, ଶାନ୍ତିଲତା, କୃଷ୍ଣ ଏବଂ ତାଙ୍କ ପରିବାରର ଅନ୍ୟ ସାଥିଶ୍ରୋତା, ଚଳଚ୍ଚିତ୍ର ସପନ ବଣିକ। କଣ୍ଠଦାନ କରିଛନ୍ତି ଶିଳ୍ପୀ ଅନୁରାଧା ପଡ଼ୱାଲ।

ଶ୍ରୋତାବନ୍ଧୁ ଶୁଣୁଥିଲେ କେତୋଟି ସୁଗମ ସଙ୍ଗୀତ। ଆଜିର ଶିଳ୍ପୀମାନେ ଥିଲେ ବାବୁଲ ସୁପ୍ରିୟ ଏବଂ ଇରା ମହାନ୍ତି। ଆକାଶବାଣୀ ବାରିପଦା ଏଥର ପ୍ରଚାର କରୁଛୁ ଗୀତ ଅତୀତ। ଆଜି ଏଥିରେ ଶୁଣିବା ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଗୀତଟି ନେଇଛୁ ଦିଲ୍ ୱାଲେ ଚଳଚ୍ଚିତ୍ରରୁ। କଣ୍ଠଦାନ କରିଛନ୍ତି ଶିଳ୍ପୀ କୁମାର ସାନୁ।